ଆକାଶବାଣୀ ବାରିପଦା ଆଜି ଶୁକ୍ରବାର 1948 ଶୁକ୍ରାବ୍ଦ ଜ୍ୟେଷ୍ଠ 29 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 19 ତାରିଖ ଆମର ଶ୍ରୋତାବନ୍ଧୁମାନଙ୍କୁ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57

କାହାକୁ ତୁମେ ଯଥାସାଧ୍ୟ ସାହାଯ୍ୟ କରିନପାର କିମ୍ବା ସହାନୁଭୂତି ଦେଖାଇନପାର, ମାତ୍ର କାହାକୁ ଘୃଣା କରନି କିମ୍ବା କୁଚକ୍ଷରେ ଦେଖି ତାର ମଙ୍ଗଳ କାମନା କରନି, ଏଥିରେ ତୁମର ନିଜର ମଙ୍ଗଳ ହେବ। ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି ସମୟ ମଧ୍ୟରେ

ଶାନ୍ତିଲତା ଛଟରାୟ ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ କଣ୍ଠରେ ତାଙ୍କର ଯଦୁନାଥ ଦାସ ମହାପାତ୍ରଙ୍କ ରଚନା।

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ରାଜକିଶୋର ଦାସ ଶିଳ୍ପୀଙ୍କ କଣ୍ଠରେ ବାବାଜୀ ଚରଣ ଜେନାଙ୍କ ରଚନା।

ଏଇଠି ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ସମୟ ସକାଳ 6:35। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଟିକିଏ ପରେ।

ଏମାନେ ପରସ୍ପରର ଖାଦ୍ୟ ଏବଂ ଖାଦକ। ମାତ୍ର ମଙ୍ଗଳମୟ ଶିବଙ୍କ ପ୍ରଭାବରୁ ଏମାନେ ସମସ୍ତେ ମଙ୍ଗଳପ୍ରଦ ଅହିଂସା ମାର୍ଗକୁ ବାଛି ନେଇ ଭକ୍ତମାନଙ୍କ ସମ୍ମୁଖରେ ଆଦର୍ଶର ଅମୃତଧାରା ବୁହାଇ ଦେଇଛନ୍ତି। ସର୍ବେ ଭବନ୍ତୁ ସୁଖିନଃ, ଏହି ନୀତି ହିଁ ଶିବ ପୂଜାର ମୂଳମନ୍ତ୍ର। ଓଡ଼ିଶାର ବହୁ ସ୍ଥାନରେ ପରିବାରର ଇଷ୍ଟ ଦେବତା ହେଉଛନ୍ତି ଈଶାଣ। ଈଶାଣ ଶିବଙ୍କର ଅନ୍ୟ ନାମ। ଏହି ଈଶାଣ ପ୍ରତ୍ୟେକ ଦିନ ଜଳ ଲାଗିବନ୍ତି। ଗୃହିଣୀମାନେ ଈଶାଣ ପୂଜା ନ କରି ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ। ସମ୍ବଲପୁରରେ ଶିବ ପାର୍ବତୀଙ୍କୁ ବିବାହ କରାଇବା ପାଇଁ ବର ପିତାମାତା ଏବଂ କନ୍ୟା ପିତାମାତା ସ୍ଥିର କରାଯାଏ। ଓଡ଼ିଆ ପରିବାରରେ ବୈଦିକ ରୀତିରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ଶୀତଳଷଷ୍ଠୀରେ ମହାସମାରୋହରେ ବିବାହର ପରବର୍ତ୍ତୀ ଉତ୍ସବ ଅନୁଷ୍ଠିତ ହୁଏ। ସମଗ୍ର ସହର ଚଳଚଞ୍ଚଳ ହୋଇଉଠେ। ଜନସାଧାରଣ ଆପଣାକୁ ମହାଦେବ ଶିବଙ୍କର କେବଳ ଭକ୍ତ ରୂପେ ନୁହନ୍ତି, ଆପଣାର ଲୋକ ଭାବି ଆନନ୍ଦରେ ଉତ୍ଫୁଲ୍ଲିତ ହୋଇଉଠନ୍ତି। ଶ୍ରୀଜଗନ୍ନାଥ ଧାମ ପୁରୀ ନିକଟସ୍ଥ ଷୋଳଶାସନରେ ଶିବ ମନ୍ଦିରମାନ ରହିଛି। ଏହି ମନ୍ଦିରମାନଙ୍କରେ ଶୀତଳଷଷ୍ଠୀ ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଜେ ପ୍ରତିମା ମଦନମୋହନ ଏବଂ ରାମକୃଷ୍ଣ ବୈଶାଖ ମାସ ଶୁକ୍ଳ ତୃତୀୟା ଠାରୁ ଆରମ୍ଭ କରି ଭଉଁରୀ ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀଙ୍କୁ ଚନ୍ଦନ ଯାତ୍ରାରେ ବିଜେ ହୁଅନ୍ତି। ତାଙ୍କ ସାଥିରେ ରହିଥାନ୍ତି ଲୋକନାଥ, ଜମ୍ବେଶ୍ୱର, କପାଳମୋଚନ, ନୀଳକଣ୍ଠେଶ୍ୱର ଏବଂ ମାର୍କଣ୍ଡେୟ। ଶିବ ବିବାହ ତିଥିରେ ଏମାନଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ବିବାହ ପରେ ବରକନ୍ୟା ଗୁଆଲି ଯାତ୍ରାରେ ବାହାରକୁ ବାହାରିବାର ପରମ୍ପରା ଶ୍ରୀକ୍ଷେତ୍ରରେ ରହିଛି। ତେଣୁ ମହାପ୍ରଭୁଙ୍କର ଆମନ୍ତ୍ରଣ ରକ୍ଷା କରି ପଞ୍ଚୁପାଣ୍ଡବ ଆପଣ ଆପଣାର ପତ୍ନୀମାନଙ୍କ ସହ ବଡ଼ଦେଉଳକୁ ବିଜେ ହୁଅନ୍ତି। ଏଠାରେ ମହାପ୍ରଭୁଙ୍କ ଆଜ୍ଞାରେ ମା ମହାଲକ୍ଷ୍ମୀ ଏବଂ ଦୋଳଗୋବିନ୍ଦ ପତ୍ନୀମାନଙ୍କ ସହ ଆସିଥିବା ପଞ୍ଚୁପାଣ୍ଡବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥାନ୍ତି। ସେମାନଙ୍କର ଯାନବାହନ ସବୁ ଦେଉଳ ବେଢ଼ାରେ ଶୋଭା ପାଏ। ରାତିରେ ସମସ୍ତଙ୍କୁ ଏକତ୍ର କରାଇ ଦୋଳଗୋବିନ୍ଦ ଏବଂ ମହାଲକ୍ଷ୍ମୀ ପଞ୍ଚୁଗ୍ରାସୀ ଭୋଗର ବ୍ୟବସ୍ଥା କରନ୍ତି। ଏହି ଭୋଗ ମହାପ୍ରଭୁଙ୍କ ରୋଷଶାଳାରେ ମହାଲକ୍ଷ୍ମୀ ସ୍ୱର୍ଣ୍ଣଚଟୁ ହାତରେ ଧରି ନିଜେ ପ୍ରସ୍ତୁତ କରିଥାନ୍ତି। ବିଳମ୍ବିତ ରାତ୍ରି ହୋଇଯିବାରୁ ପଞ୍ଚୁପାଣ୍ଡବ ପତ୍ନୀମାନଙ୍କ ସହ ଶ୍ରୀମନ୍ଦିର ପରିସରରେ ବିଶ୍ରାମ କରନ୍ତି। ପରଦିନ ପ୍ରଭାତରୁ ଯିଏ ଯାହାର ମନ୍ଦିରକୁ ବାହୁଡ଼ା ବିଜେ କରନ୍ତି। ଶ୍ରୀମନ୍ଦିରରେ ପ୍ରଚଳିତ ଏହି ପରମ୍ପରା ହରିହର ମିଳନ ଏବଂ ପୂଜା ପଦ୍ଧତିର ଏକ ଅନନ୍ୟ ଉଦାହରଣ। ଆଜିର ଏହି ପବିତ୍ର ଶୀତଳଷଷ୍ଠୀ ଅବସରରେ ହରିହର ଭକ୍ତମାନଙ୍କର ରିଷ୍ଟ ଖଣ୍ଡନ କରନ୍ତୁ। ଜଗଦମ୍ବା ମା ପାର୍ବତୀ ପୁତ୍ରକନ୍ୟା ରୂପୀ ଆଶ୍ରିତମାନଙ୍କୁ ରକ୍ଷା କରନ୍ତୁ। ଏତିକି ମାତ୍ର ପ୍ରାର୍ଥନା।

ମୈତ୍ର ବିଦୁରଙ୍କୁ କହିଥିଲେ ଯେ ବିଦୁରଙ୍କ ପାଇଁ ହିଁ ଦେବକୀ ନନ୍ଦନ କୃଷ୍ଣ ତାଙ୍କୁ ବିଶ୍ୱର ପ୍ରକାଶ ମହତ୍ତ୍ୱ ଆଦି ତତ୍ତ୍ୱଜ୍ଞାନ କହିଥିଲେ। ସେହି ଜ୍ଞାନ ଆଧ୍ୟାତ୍ମ ଜ୍ଞାନ। ଦେବଗଣ ମଧ୍ୟ ଭଗବାନଙ୍କ ଶକ୍ତି ଓ ମାୟା ବିଷୟରେ କହିଥିଲେ। ମୈତ୍ର ମୁନି ଏହି ପ୍ରସଙ୍ଗରେ କହିଥିଲେ ଯେ ମଣିଷର ଦେହ ଭିତରେ ନାନା ସ୍ଥାନରେ ଭଗବାନ ବିରାଜିତ ହୋଇ କାର୍ଯ୍ୟକ୍ଷମ କରାନ୍ତି, ମଣିଷର ସେବାରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି।

0: ଶୁଣିଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 71ତମ ଭାଗ। କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଗଣ୍ଠି ଓ ଫଳବିନ୍ଧା ପୋକର ଆକ୍ରମଣ ଦେଖାଯିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ବିପିଏମ୍ ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 80 ଗ୍ରାମ ଏମାମେଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ ରାନିଲିପ୍ରୋଲ ନାମକ କୀଟନାଶକ କିମ୍ବା 300 ମିଲିଲିଟର ପାଇରା ଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ

ଏକ ଏକର ବାଇଗଣ ଚାଷ ପାଇଁ 200 ଗ୍ରାମ ଉନ୍ନତ କିସମ ବିହନ ଏବଂ 80 ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବାର 10 ଦିନ ଆଗରୁ ପ୍ରତି ପଟାଳିରେ 20 କିଲୋଗ୍ରାମ ଭଲ ଭାବରେ ଶୁଖିଥିବା ଗୁଣ୍ଡ ଖତକୁ ମାଟିରେ ମିଶାନ୍ତୁ। 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ମେଣ୍ଡାଜିମ୍ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋକ୍ସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ।

ମୁଣ୍ଡାରି ସମ୍ପ୍ରଦାୟର ଗୀତ। ରାତି 17:30 ଆମର ଚାଷୀଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ, ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 8:00, କେତେବେଳେ ସୁଗମ ସଙ୍ଗୀତ ଶୁଣିବେ ରାତି 8:30, ରାତି 8:40 ପୁରାତନ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ। ରାତି 9:15 କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ରାତି 10:00 ରହିଛି ପାଲା, ବିଷୟ ରହିଛି କଚ ଦେବଜାନୀ। ପରିବେଷଣ କରିଛନ୍ତି ବସନ୍ତ କୁମାର ରଥ ଏବଂ ତାଙ୍କର ସାଥୀ କଳାକାରମାନେ। ଏବଂ ରାତି 10:30 ଏକକ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ କିଛି ସମୟ ପରେ।

ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ ଉପସ୍ଥାପନାରେ ବାହାଦୁଚରଣ ହାସ୍ତା।

0: ᱟᱸᱡᱚᱢ ᱠᱮᱜ ᱟᱯᱮ ᱥᱮᱨᱮᱧ ᱠᱟᱛᱷᱟ ᱚᱞ ᱟᱹᱠᱤᱞ ᱞᱮ ᱱᱚᱣᱟ ᱥᱮᱨᱮᱧ ᱠᱟᱛᱷᱟ ᱥᱟᱶ ᱛᱮᱜᱮ ᱛᱮᱦᱮᱧᱟᱜ ᱥᱟᱱᱛᱟᱲᱤ ᱟᱠᱷᱲᱟ ᱫᱚ ᱱᱚᱰᱮᱜᱮ ᱢᱩᱪᱟᱹᱫ ᱮᱱᱟ
1: ଆକାଶବାଣୀ ବାରିପଦା ସାନ୍ତାଳି ଆଖଡ଼ା ଶେଷ ହେଲା। ସ୍ୱାମୀ ସକାଳ 7:55 ଶୁଣନ୍ତୁ ଏକ ସୁଗମ ସଙ୍ଗୀତ। ଦତକଣ୍ଠ ଶିଳ୍ପୀ ଖୋକନ କୁମାର ଏବଂ ପ୍ରୀତିନନ୍ଦ ରାଉତରାୟ ଗୀତ ରଚନା କରିଛନ୍ତି ନିଜାମ। ବରଷାରେ ଭିଜିବାକୁ ଭଲ ଲାଗେ ତୁମେ ଥିଲେ ସାଥେ, ସପନରେ ହଜିବାକୁ ଭଲ ଲାଗେ ତୁମେ ଥିଲେ ପାଖେ। ଦତକଣ୍ଠ ଶିଳ୍ପୀ ଖୋକନ କୁମାର ଏବଂ ପ୍ରୀତିନନ୍ଦ ରାଉତରାୟ।

ସୁଗମ ସଙ୍ଗୀତ ଶୁଣିଲେ ଦତକଣ୍ଠ ଶିଳ୍ପୀ ଥିଲେ ଖୋକନ କୁମାର ଏବଂ ପ୍ରୀତିନନ୍ଦ ରାଉତରାୟ। ଗୀତ ରଚନା କରିଥିଲେ ନିଜାମ। ଆକାଶବାଣୀ ବାରିପଦା। ସମୟ ସକାଳ 8ଟା ବାଜିବାକୁ ଯାଉଛି। ସମାଚାର ପ୍ରଭାତ ରିଲି କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଦୋକାନର କଥା।
1: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
0: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
1: ତାହେଲେ ତ ବଢିଆ କଥା।
0: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ। ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
2: କେବେ ଜହ୍ନଦେହରୁ ଝରୁଥିବା ଜ୍ୟୋତ୍ସ୍ନା ଝରିଯାଏ ଶ୍ରାବଣର ଧାରା ହୁଏ। ନଈର ଧାର ସିନା ବହିଯାଏ ମିଶିବାକୁ ସମୁଦ୍ରରେ, ହେଲେ ସମୟର ପ୍ରତିକୂଳ ଧାରା ବହିଯାଏ ଆଖିର ଧାରା ହୁଏ। ଦୀପର ଶୈଳିତା ହୋଇ ଜଳେ ମନତଳର କୋହ, ଆକାଶର ତାରାଫୁଲ ବିଞ୍ଚି ହୋଇପଡ଼େ ସ୍ମୃତି ବଗିଚାରେ।

ବର୍ଷାରେ ବସନ୍ତର ମହକ ଅନୁଭବ କରୁଥିବା ମନ ଖୋଜି ବୁଲେ, ଖୋଜିଲା ହୃଦୟ ସ୍ମୃତିର ବଗିଚାରେ ସହିତ ଫୁଲ ସବୁ ବିଦ୍ରୁପ କରେ, ମନର ଲିଭେନା ଅତୀତର ପ୍ରତିଟି ମୁହୂର୍ତ୍ତ। ସ୍ମୃତି ଡାଏରୀର ପ୍ରତିଟି ପୃଷ୍ଠାରେ ଲେଖା ଦୁଇଟି ନାଁ ଧୋଇ ହୋଇଯାଏ ସମୟର ସୁଅରେ।

ରାତିର ଜହ୍ନ ଆଲୁଅର ଶୀତଳତା ମନକୁ ଦହନ କରୁଥିବା ବେଳେ ଜାଳିପୋଡ଼ି ପାଉଁଶ ହୋଇଯାଏ ସ୍ମୃତିର ଫୁଲ ସବୁ। ପାଖରେ ନଥାଇ ବି ଅନୁଭବ ହୁଏ ତୁମର ଉପସ୍ଥିତି, ତଥାପି ବୁଝେନାଏ ମନ। ସବୁ ଥାଇ ବି କିଛି ନଥିବାର ଅନୁଭବ ଭିତରେ ସ୍ମୃତି ହୋଇ ତମେ ଆସ ଜୀବନ ରାସ୍ତାରେ।

ଏଡିସେ ସ୍କୁର୍ଚ୍ଚ ହଜାର ଗୀତାଞ୍ଜଳି ଆକାଶବାଣୀ ବାରିପଦା ସମୟ ସକାଳ 9:00 ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

ଶିଳ୍ପୀ କେଶବଚନ୍ଦ୍ର ବେହେରା ଏବଂ ସାଥୀଙ୍କ ପରିବେଷିତ ପରେ ପରେ ଶୁଣିଲେ ଡମ୍ବରୁ ଭଜନ, ଶେଷ ହେଲା କାର୍ଯ୍ୟକ୍ରମ ଚହଲା। ଆକାଶବାଣୀ ବାରିପଦା, ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: ପ୍ରଚାର କରୁଛୁ ନାରୀ ମହଲ, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆଜିର ନାରୀ ମହଲ ପରିସରକୁ। ଭଉଣୀ, ମହିଳାମାନେ ଆଜି ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସହିତ କାମ କରୁଛନ୍ତି। ଯେମିତିକି ରୋଗୀଙ୍କର ସେବା ଯତ୍ନ, ସ୍ୱାସ୍ଥ୍ୟ ସୁରକ୍ଷାରେ ମହିଳା ସେବିକାମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସେମାନେ ନିଜର ସେବା ମନୋଭାବ ଦ୍ୱାରା ରୋଗୀଙ୍କ ମନରେ ଆଶା ସାହସ ସଞ୍ଚାର କରିବା ସହିତ ସେବା ଯୋଗାଇଥାନ୍ତି। ଦିନ ହେଉ କି ରାତି, ସେମାନେ ନିଜର କର୍ତ୍ତବ୍ୟ ପାଳନରେ ସଦା ତତ୍ପର ରୁହନ୍ତି। ଟିକାକରଣ, ପରିବାର କଲ୍ୟାଣ, ପୋଷଣ, ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାରେ ସେମାନଙ୍କର ଅବଦାନ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଜି ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ସେବିକାଙ୍କୁ ଭେଟିବା। ସେ ହେଲେ ସାହାରା ଖାତୁନ। ଆସନ୍ତୁ ତାଙ୍କର କର୍ମମୟ ଜୀବନ ସମ୍ପର୍କରେ ଜାଣିବା। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର।
0: ମ୍ୟାଡାମ କେମିତି ଅଛନ୍ତି ଆପଣ?
1: ଭଲ ଅଛି ମ୍ୟାଡାମ।
0: ଆପଣ ତ ଜଣେ ନର୍ସ ବା ସେବିକା ଭାବରେ କାର୍ଯ୍ୟ କରୁଛନ୍ତି, କାହିଁକି ସେବିକା ହେବା ପାଇଁ ଇଚ୍ଛା କଲେ?
1: ଯେତେବେଳେ ମୁଁ ଛୋଟବେଳେ ହସ୍ପିଟାଲ ଯାଏ, ବାପା ହସ୍ପିଟାଲରେ କାମ କରନ୍ତି, ଯେତେବେଳେ ଯାଏ ତାଙ୍କ ପାଖକୁ ଦେଖା କରିବାକୁ ବାପାଙ୍କ ପାଖକୁ, ସେତେବେଳେ ମୁଁ ଦେଖେ ରୋଗୀମାନେ କେମିତି ତଳେ ଉପରେ ଶୋଇକି କଷ୍ଟ ପାଆନ୍ତି। ମୋତେ ଦେଖିକି ଇଚ୍ଛା ହୁଏ ମୁଁ ଆଙ୍କର ସେବା କରନ୍ତି କି, ମୁଁ ଆଙ୍କର କାମ କରନ୍ତି କି, ମୋତେ କିଏ ଗୋଟେ ବଡ଼ କରିଦେବୁ ଶୀଘ୍ର, ମୁଁ ଆଙ୍କ କାମ କରନ୍ତି କି ସେତେବେଳେ ଭାବୁଥିଲି। ତାପରେ ମୁଁ ଯେତେବେଳେ ବଡ଼ ହେଇକିନା ପାଠ ପଢ଼ିଲି, ତାପରେ ମୋତେ ବାପା କଲେଜରେ ଭର୍ତ୍ତି କଲେ। କଲେଜରେ ମୋର ଇଚ୍ଛା ନଥାଏ ଯିବାକୁ, କେମିତି ମୁଁ ଆଗ ସେ ମେଡିକାଲ ଲାଇନ୍ରେ ଯାଇକି ଲୋକଙ୍କ ସେବା କରିବି, ସେଟା ମୋତେ ବହୁତ ଇଚ୍ଛା ଥିଲା। ବାପାଙ୍କ ପାଖରେ ଜଣେ ଦିଦି, ବଡ଼ ଦିଦି ବାପାଙ୍କର, ସିଏ ଷ୍ଟାଫ୍ ନର୍ସ ଥିଲେ, ସିଏ ହେଉଛନ୍ତି ବାପାଙ୍କର, ତାଙ୍କ ତଳେ କାମ କରନ୍ତି। ବାସୁ, ତୁ କାଇଁ ମନ ଦୁଃଖ କରିଛୁ ନା, ମୋ ଝିଅ ଚାହୁଁଛି ଆପଣଙ୍କ ଭଳିଆ ନର୍ସ ହବା ପାଇଁ, ଆପଣଙ୍କ ଭଳିଆ ନର୍ସ ହେଇକି ରୋଗୀ ସେବା କରିବା ପାଇଁ ନା, ଏଇ ଗୋଟେ କଥା, ଏବେ ଫର୍ମ ବାହାରୁ ତୋ ଝିଅର ଆମେ ପକେଇଦବା, ସେ ପାଠ ପଢିବ ନର୍ସ ପାଠ। ଯେମିତି ଫର୍ମ ବାହାରିଛି ଫର୍ମ ଆଣିକି ଆମ ବାପାଙ୍କୁ ଦେଲେ, ଦିଦିଙ୍କୁ କହିଲେ, ଦିଦି ଫର୍ମ ଫିଲ୍ଅପ୍ କରିଦେଲେ। ବାପା ଆସିକି କହିଲେ, ଦେଖେ ତୋର ଫର୍ମ ପଢିଲା, ଯଦି ଆସିଲା ତୁ ପଢିବାକୁ ଯିବୁ? ମୁଁ କହିଲି ହଁ ମୁଁ ପଢିବାକୁ ଯିବି, ନା ହଷ୍ଟେଲରେ ରହିବାକୁ ପଡିବ? ମୁଁ କହିଲି ହଁ ହଷ୍ଟେଲରେ ରହିବି। ଯେମିତି ଆସିଲା ମୋ ନାଁ ସିଲେକ୍ଟ ହେଇକି, ବାପା କହିଲେ ଏବେ ତୁ ବ୍ୟାଗ ପତ୍ର ନେଇକି ଯା, ହଷ୍ଟେଲରେ ରହିବୁ, ପାଠ ପଢିବୁ, ଆଉ କିଛି ଡରିବାର ନାହିଁ। ମୁଁ କହିଲି ହଉ ତାହେଲେ, ମୁଁ ଚାଲିଲି। ଏଥର 3 ବର୍ଷ ସେଠି ଟ୍ରେନିଂ କଲି, ପାଠ ପଢିଲି, ତାପରେ ଆସିଲି ଘରକୁ। ଘରକୁ ଆସିଲା ପରେ ସରକାରଙ୍କର ତ ଚାକିରି ସେତେବେଳେ ନଥିଲା, ସେତେବେଳେ ପ୍ରଥମେ ପାସ୍ କଲା ପରେ ଆମେ ଛୋଟ ମୋଟ ନର୍ସିଂହୋମ୍ରେ ଯାଇକି ରୋଗୀ ସେବା କରୁଥିଲୁ। ତାପରେ 2008 ଯେମିତି ସରକାରଙ୍କର ସବୁ ବିଭାଗରେ ଚାକିରି ବାହାରିଲା ନର୍ସର ପୋଷ୍ଟିଂ, ସେତେବେଳେ ମୁଁ ଆପ୍ଲାଏ କଲି। ଯେମିତି ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ରେ ମୋର ଆସିଲା ସିଲେକ୍ସନ୍, ଷ୍ଟାଫ୍ ନର୍ସ ହିସାବରେ ଆପଣ ଆସିକି ଯୋଗ ଦିଅନ୍ତୁ, ଆପଣଙ୍କର ସିଲେକ୍ଟ ହେଇଯାଇଛି ଆପ୍ଲିକେସନ୍। ସେଠୁ ମୁଁ ଯାଇକି 2008 ଏପ୍ରିଲ ମାସ 28 ଆପଏଣ୍ଟମେଣ୍ଟ ଲେଟର୍ଟି ଧରିକି, ତାଙ୍କ ଅଫିସ୍ ଖୋଲି ନଥିଲା, ମୁଁ 10 ବେଳୁ ଯାଇକି ଅପେକ୍ଷା କରିଛି। ତାଙ୍କର ଅଫିସ୍ ଖୋଲିଲା ବେଳକୁ ଝିଅ କ'ଣ ପାଇଁ ଆସି ନା

0: ଆପଏଣ୍ଟମେଣ୍ଟ ଲେଟର ନେଇକି ଆସିଛି, ତାର ଆଜି ଜଏନିଂ ଅଛି। ମୋତେ ସେଠୁ ଆଗ ଜଏନିଂ କଲେ ତାପରେ ମୁଁ ସେଇ ଦିନଠୁ ହିଁ କାର୍ଯ୍ୟ ଆରମ୍ଭ କରୁଛି। ବର୍ତ୍ତମାନ ମୁଁ 20 ବର୍ଷ ହେଲା କାମ ସେଠି କରୁଛି।
1: ତେବେ ଆପଣ ଏଠି କୁହନ୍ତୁ ଯେ ଜଣେ ନର୍ସ ହବା ପାଇଁ ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା କ'ଣ ରହିବା ଦରକାର, ଆଉ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା କ'ଣ ଥିଲା?
0: ମୁଁ ସେତେବେଳେ ପ୍ଲସ୍ ଟୁ ସାଇନ୍ସ ପଢୁଥିଲି ରେଭେନ୍ସା କଲେଜରେ। ବର୍ତ୍ତମାନ ବି ସେଇ ପ୍ଲସ୍ ଟୁ ସାଇନ୍ସ ଚାଲିଛି। ଆପଣ ଡିପ୍ଲୋମା କରିପାରିବେ ଏବେ ବେଶୀ, କିନ୍ତୁ ଡିଗ୍ରୀଟାକୁ ଆକ୍ସେପ୍ଟ କରାହଉଛି। ବିଏସ୍ସି ନର୍ସିଂ ଯୋଉଟା, ସେଇଟା ଏଇନା ସବୁ ଜାଗାରେ ଖୋଲା ହେଇଛି। ଆପଣଙ୍କ ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁଟ୍ରେ ବି ବିଏସ୍ସି ନର୍ସିଂ ଅଛି, ପ୍ରାଇଭେଟ୍ ମାନେ ବି ଇନଷ୍ଟିଚ୍ୟୁଟ୍ ଖୋଲିଛନ୍ତି ବିଏସ୍ସି ନର୍ସିଂ ପାଇଁ। ସେଇଟା ହଉଛି ଡିଗ୍ରୀ। ସେଇଟା କଲା ପରେ ଜଣେ ପୋଷ୍ଟ ଗ୍ରାଜୁଏଟ୍ ଷ୍ଟାଫ୍ ନର୍ସିଂ ଅଫିସର ଭାବେ ପୋଷ୍ଟିଂ ପାଇବ ଯୋଉ କୌଣସି ହସ୍ପିଟାଲରେ। ବର୍ତ୍ତମାନ ଆମର ତ ତିନିଟା ଆଗରୁ ଥିଲା ସରକାରୀ, ଗୋଟେ ହେଉଥିଲା ଶ୍ରୀରାମଚନ୍ଦ୍ର ଭଞ୍ଜ କଟକ, ଆଉ ଗୋଟେ MKCG ଭୁବନେଶ୍ୱର, ଆଉ ଗୋଟେ ବୁର୍ଲା VSS ମେଡିକାଲ କଲେଜ। ଏ ତିନୋଟି ଥିଲା ଆମ ବେଳେ। ତାପରେ ଏବେ ସବୁ ପ୍ରାଇଭେଟ୍ କର୍ପୋରେଟ୍ ହସ୍ପିଟାଲ ମାନେ ନିଜ ନିଜର ହସ୍ପିଟାଲ ୱିଥ୍ ନର୍ସିଂ ଟ୍ରେନିଂର ସେଣ୍ଟର ଖୋଲିଛନ୍ତି।
1: ଆପଣ ତ କର୍କଟ ରୋଗ ବିଭାଗରେ ଷ୍ଟାଫ୍ ନର୍ସ ବା ସେବିକା ଭାବରେ କାର୍ଯ୍ୟରତ, ତେବେ ଆପଣଙ୍କର ଦାୟିତ୍ୱ ଆଉ କର୍ତ୍ତବ୍ୟ କ'ଣ ରହିଛି ସେ ବିଷୟ ଟିକେ କୁହନ୍ତୁ।
0: ମୋର ହେଲା ପ୍ରଥମେ କର୍ତ୍ତବ୍ୟ ହେଉଛି ପେସେଣ୍ଟ ମାନଙ୍କ ପାଇଁ ତ ମୁଁ ନିଯୁକ୍ତି ହେଲି ନା, ପେସେଣ୍ଟ ସେବା କରିବା ପାଇଁ ଗୋଟେ ନର୍ସ ହିସାବରେ। ତେଣୁ ମୁଁ ମୋର ପେସେଣ୍ଟକୁ କେମିତି ଭାବରେ ତାଙ୍କୁ ଭଲ ଭାବରେ ମାନେ ଦେଖିବି, ମାନେ ନିଜର ଭାବିକି ତାଙ୍କୁ ବ୍ୟବହାର କରିବି, ଯାହାଫଳରେ ସେ କିଛିଟା ମୋ କଥାରେ ମୋ ବ୍ୟବହାରରେ ସେ କିଛି ଉପକୃତ ହେଇକି ତାଙ୍କ ରୋଗ କେମିତି କମ୍ ଲାଗିବ, ତାଙ୍କୁ ତାଙ୍କ ମୁଣ୍ଡର ଚିନ୍ତା ମୁଞ୍ଜର ଟେନସନ୍ କେମିତି ଟିକେ ନାକୁ ହାଲକା ଲାଗିବ, ସେ କେମିତି ଆଶ୍ୱସ୍ତି ପାଇବ ରୋଗରୁ, ମୁଁ ସେଇଟା ଚାହେଁ ସବୁବେଳେ। ତେଣୁ ତାଙ୍କୁ କେମିତି ମୁଁ ଚିକିତ୍ସା ଯୋଗେଇଦେବି ସୁବିଧାରେ, ସେଇ ସବୁବେଳେ ମୁଁ ଭାବେ। ପ୍ରଥମେ ଡ୍ୟୁଟି ଗଲା ପରେ ଆଗ ଦେଖିଦିଏ ବେଡ୍ ମାନଙ୍କରେ ପେସେଣ୍ଟ କେମିତି ଅବସ୍ଥାରେ ଅଛନ୍ତି, କାହାର କ'ଣ ପେନ୍ ହେଉଛି କି ନା ନାହିଁ, କିଏ ଖାଇଛି ନା ନାହିଁ, କିଏ ଯନ୍ତ୍ରଣାରେ ଅଛି, ବାନ୍ତିରେ ହେଉଛି, କାହାର ସେ ଖାଉନି ଟୋଟାଲ, କାହାର ପାଟି ବେମାରରେ ଘା ହେଇଛି ସେ ଖାଇପାରୁନି, ଆଗ ତା ବ୍ୟବସ୍ଥା ଆଗ କରିଦିଏ। ତାପରେ ମୋର ମେଡିସିନ ସବୁ ଯାହା ଯେମିତି ଏମର୍ଜେନ୍ସି, ଯେମିତି ରୋଗୀଙ୍କ ପାଇଁ ଯେମିତି ହଇରାଣ ହେବିନି, ସାଙ୍ଗେ ସାଙ୍ଗେ ଯେଉଁ ରୋଗୀର ଯେଉଁ ମେଡିସିନ ଦରକାର ଯେମିତି ମୋ ପାଖରେ ସାଙ୍ଗେ ସାଙ୍ଗେ ଥିବ ଆଭେଲେବୁଲ, ତାକୁ ମଗେଇକି ଆଗ ମୁଁ ରେଡି କରିକି ରଖିଦେଇଥିବି।
1: ସ୍ୱଚ୍ଛତା ପ୍ରତି କେତେ ଦୃଷ୍ଟି ଦେଇଥାନ୍ତି?
0: ଆମେ ସବୁବେଳେ ଦେଖୁ କେମିତି ଆମର ପରିବେଶଟା ଠିକ୍ ରହିବ, ମାନେ ଠିକ୍ ଜାଗାରେ ଠିକ୍ ଜିନିଷ, ଆମ ଆଟିଚ୍ୟୁଡ୍ ବି ଠିକ୍ ରହିବ, ଆମ ବ୍ୟବହାର ବି ଠିକ୍ ରହିବ, ପେସେଣ୍ଟ ବି ଠିକ୍ରେ ଆମ ପାଖରୁ ସେବା ପାଇକି ନା ଉପକୃତ ହୋଇକି ଆମ ପାଖରୁ ଯିବେ। ଆମେ ଯଦି ସ୍ୱଚ୍ଛତା ନଦେବା ତାହେଲେ ଆମ ପାଖକୁ ରୋଗ ଆସିବାକୁ ଇଚ୍ଛା କରିବେନି।
1: ଯେତେବେଳେ ଆପଣ ୱାର୍ଡ ଭିତରକୁ ଯାଆନ୍ତି,
0: ଆଜ୍ଞା,
1: ସେଇ ସମୟରେ ରୋଗୀମାନେ କେମିତି ସ୍ୱଚ୍ଛ ପରିବେଶରେ ରହିବେ, କେମିତି ପରିଷ୍କାର ପରିଚ୍ଛନ୍ନ ରହିବେ, ସେ ଦିଗରେ କେତେ ଦୃଷ୍ଟି ଦେଇଥାନ୍ତି?
0: ଆଜ୍ଞା, ଆଗ ମୁଁ ସକାଳୁ ଦେଖେ ଆମର ୱାର୍ଡ ଆଗ ସଫା ହେଇଛି ନା ନାହିଁ। ସଫା ତ ହେଇଯାଇଥାଏ, ତଥାପି ଯୋଉଠି ଟିକେ ମୁଁ ଦେଖେ ଅପରିଷ୍କାର ସଙ୍ଗେ ସଙ୍ଗେ ଡକାଏ। ଯିଏ ହାଉସ୍ କିପିଂ ପିଲା ଥାନ୍ତି, ସଫେଇଛି ପିଲା, ତାଙ୍କୁ ତୁରନ୍ତ ଡାକିଲେ ମାନେ ସେ ଦୌଡ଼ିକି ଆସିବେ, ଆଜ୍ଞା ଦିଦି କ'ଣ ହେଇଛି, ନା ଏଠି କାଇଁ ପାଣି ପଡ଼ିଛି, ଏଠି କାଇଁ ମଇଳା ପଡ଼ିଛି, ଏଠି କାଇଁ ସଫା ହେଇନି, ସେ ତୁରନ୍ତ ସଫା କରିଦିଅନ୍ତି। ତାପରେ ଦେଖେ ପେସେଣ୍ଟ ବେଡ୍, ପେସେଣ୍ଟ ତାର କେମିତି ଅବସ୍ଥାରେ ଶୋଇଛି, ବେଡ଼ସିଟ୍ ପାଇଛି କି ନାହିଁ, ବେଡ଼ସିଟ୍ କି ଜାକିକି ଶୋଇଛି, କି ବେଡ଼ସିଟ୍ରେ ତାର କ'ଣ ଝାଡ଼ା ପରିସ୍ରା ହେଇଯାଇଛି କି ବାନ୍ତି ହେଇଯାଇଛି, ସେଗୁଡ଼ା ଯଦି ଦେଖିବି ସାଙ୍ଗେ ସାଙ୍ଗେ ତୁରନ୍ତ ତାକୁ କହିବି ଚେଞ୍ଜ କରିବାକୁ, ନିଜେ ହିଁ ଚେଞ୍ଜ କରିପକାଏ, ମୁଁ କାହାକୁ ଅପେକ୍ଷା କରିନି, ନିଜେ ବଦଳିକି ପେସେଣ୍ଟର ବେଡ଼ସିଟ୍କୁ ଚେଞ୍ଜ କରିପକାଏ, ତାକୁ ଆରାମରେ ଶୋଇବାକୁ କହେ।
1: ତେବେ ଏଇ ଯୋଉ କର୍କଟ ରୋଗୀମାନେ କୋଉ ଅବସ୍ଥାରେ ଆପଣଙ୍କ ପାଖକୁ ଆସିଥାନ୍ତି?
0: ଜଣେ କର୍କଟ ରୋଗ ନାଁ ଶୁଣିଲା ମାନେ ସିଏ ଭାଙ୍ଗି ପଡ଼ିଥାଏ, ତା ପରିବାର ଲୋକ ବି ଭାଙ୍ଗି ପଡ଼ିଥାନ୍ତି। କର୍କଟ ନାଁ ଶୁଣିଲା ମାନେ ସମସ୍ତଙ୍କ ମନରେ ଟିକେ ଡର ଆସିଯାଏ, ଚିନ୍ତିତ ହୋଇପଡ଼ନ୍ତି, କୋଉଠି ଦେଖେଇବେ, କାହାକୁ ଦେଖେଇବେ, କେମିତି ଦେଖେଇବେ, ସେମାନେ ଚିନ୍ତିତ ହୋଇକି ଥାନ୍ତି। ତେଣୁ ସେ ଯେତେବେଳେ ପ୍ରଥମେ ଆସନ୍ତି ଆମେ ତାଙ୍କୁ ଆଶ୍ୱାସନା ଦେଉ, ଜମା ତମେ ବ୍ୟସ୍ତ ହୁଅ ନାହିଁ, ସବୁ ଏଇ ସରକାରୀ ହସ୍ପିଟାଲରେ ସବୁ ଠିକ୍ ହେଇଯିବ, ସବୁ ସୁବିଧା ସବୁ ଚିକିତ୍ସା ଆପଣଙ୍କୁ ଏଇଠି ହିଁ ମିଳିବ, ଆପଣ କୁଆଡେ ବି ଯିବା ଦରକାର ନାହିଁ।
1: ତେବେ ଅତି ଗୁରୁତର ରୋଗୀମାନଙ୍କୁ କେମିତି ସେବା ଯୋଗାଇ ଦେଇଥାନ୍ତି?
0: ଯୋଉମାନେ ପ୍ରଥମେ ଗୁରୁତର ଆମେ ଦେଖୁ, ମୁଁ ଦେଖେ ଆଗ ଯିଏ ବହୁତ ସିରିୟସ୍ ଅଛି ତାକୁ ତୁରନ୍ତ ବେଡ୍ରେ ଆଗ ଶୁଆଇକି ତାର ଧର ଅକ୍ସିଜେନ୍ ଦରକାର ହେଉଥିବ, ସାଚୁରେସନ୍ ଯୋଉଟା ନିଶ୍ୱାସ ପ୍ରଶ୍ୱାସ ତାର କମ୍ ଲାଗୁଥିବ, ତାକୁ ଧଇଁ ସଇଁ ହେଉଥିବ, ତାକୁ ତୁରନ୍ତ ଅକ୍ସିଜେନ୍ ଯୋଗାଇ ଦିଏ। ତାପରେ ତାକୁ ଧଇଁ ସଇଁ କମିବା ପାଇଁକି ଆମର ମେଡିକେସନ୍ ଅଛି, ଧର ଇଞ୍ଜେକ୍ସନ୍ଟା ଦେଲେ ତାର ଧଇଁ ସଇଁଟା କମ୍ ହେଇଯିବ, ସେଇଟା ତୁରନ୍ତ ଦେଇ ପକାଉ, ଆଗ ଦେଇକି ଟାଇମ୍ଟା ମେନ୍ସନ୍ କରିଦେଉ, ଡକ୍ଟରଙ୍କୁ ଆଉ ଅପେକ୍ଷା କରୁନାହୁଁ, ଆମେ ଜାଣିଛୁ ନା ଏଇ ଜିନିଷଟି ଦେଲେ ତାର ଧଇଁ ସଇଁଟା କମିଯିବ, ତାକୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି ମାନେ ନିହାତି ସେ ଭଲ ହେଇଯିବ, ତାର ସାଚୁରେସନଟା ବଢ଼ିଯିବ, ଆମେ ଜାଣିବୁ ପେସେଣ୍ଟଟା ଏବେ ନିଶ୍ୱାସରୁ ଟିକେ ମୁକ୍ତ ପାଇଲା, ଆମେ ସେଥିପାଇଁ କମ୍ ଆରାମରେ ବସିକି ଆମେ ଲେଖାଲେଖି କରିବୁ, ଡକ୍ଟରଙ୍କୁ କଲ୍ କରି ପେସେଣ୍ଟ ଭିତରେ କହିଦେବୁ ଯେ ଏଇ ତାଙ୍କର ସାଚୁରେସନ ନିଶ୍ୱାସ ପ୍ରଶ୍ୱାସ ନେଇକି କଷ୍ଟ ଥିଲା, ସେ ସିରିୟସ୍ ହେବାକୁ ଯାଉଥିଲେ, ଆମେ ଅକ୍ସିଜେନ୍ ଦେଖିକି ତାଙ୍କ

0: ଙ୍କର ଇଞ୍ଜେକ୍ସନ ଦେଇଦେଇଛନ୍ତି, ସିଏ ବର୍ତ୍ତମାନ ଷ୍ଟେବୁଲ ଅଛି, ତେଣୁ ଆମେ ଆଗେ ଆମ ନିଜ କର୍ତ୍ତବ୍ୟଟା କରିଦେଉ, ଡକ୍ଟରଙ୍କୁ ଅନାଉ ନା।
1: ତେବେ ଆପଣ ଯୋଉ ଯୋଉ କର୍କଟ ରୋଗ ବିଭାଗରେ କାମ କରୁଛନ୍ତି, କୋଉ ଧରଣର ପେସେଣ୍ଟ ମାନେ ଆସିଥାନ୍ତି?
0: ମୁଁ ଯୋଉ ବିଭାଗରେ କାମ କରୁଛି ସେଟା ରୋଗର ଚତୁର୍ଥ ଅବସ୍ଥା ପେସେଣ୍ଟ ଆସନ୍ତି ସେଇ ବିଭାଗକୁ। ଚତୁର୍ଥ ଅବସ୍ଥା ପେସେଣ୍ଟ ଯିଏ ସେ କୌଣସି ଚିକିତ୍ସା ନେଇପାରୁନଥିବ, ଆଉ ତାକୁ କେମୋ ଦେବା ଭଳିଆ ସେ ଯୋଗ୍ୟ ନଥିବ, କି ରେଡିଏସନ୍ ଦେବା ଭଳିଆ ଯୋଗ୍ୟତାରେ ନଥିବେ, କି ସର୍ଜରୀ କରିବାର ମାନେ ଯୋଗ୍ୟତା ନଥିବ ସେ ପେସେଣ୍ଟର, ତ ରୋଗଟା ତାର ଚାରିଆଡ଼ିକି ମାଡ଼ି ଯାଇଥିବ। ଗୋଟେ ଜାଗାରେ ଥିଲେ ରୋଗ ସର୍ଜରୀ କରିଦେବେ ଡକ୍ଟର, ତାର ଭଲ ହେଇଯିବ, କି ଲାଇଟ୍ ପକେଇଦେବେ, କି କେମୋ ଦେଇଦେବେ, ମାନେ ଅଳ୍ପ ଜାଗା ମାଡ଼ିଥିବ, ତାର ରୋଗ କମ୍ ହେଇଯିବ। କିନ୍ତୁ ଚତୁର୍ଥ ଷ୍ଟେଜ୍ ଯିଏ ସେ ରୋଗଟା ଚାରିଆଡ଼େ ମାଡ଼ି ଯାଇଥାଏ, କୁଆଡ଼େ କିଛି କରିପାରିବା ଭଳିଆ ନଥାଏ, ସିଏ ଆସିକି କ'ଣ କରେ ନା, ଆମ ପାଲିଏଟିଭ୍ କେୟାର ଗୋଟେ ଡିପାର୍ଟମେଣ୍ଟ ଅଛି, ମୁଁ ସେଇ ଡିପାର୍ଟମେଣ୍ଟରେ କାମ କରେ, ସେ ସେଇଠି ପହଞ୍ଚେ, ତାକୁ ସବୁଆଡ଼ୁ ରେଫର କରିଦିଅନ୍ତି, ସର୍ଜରୀ ବାଲା ପଠେଇ ଦିଅନ୍ତି, ରେଡିଏସନ୍ ବାଲା ପଠେଇ ଦିଅନ୍ତି, କେମୋଥେରାପି ଡକ୍ଟର ବି ପଠେଇ ଦିଅନ୍ତି। ଆପଣଙ୍କର ଫିଟ୍ ନାହିଁ, ଆପଣଙ୍କର ଖାଇ ପିଇ ପାରୁନାହାନ୍ତି, ଆପଣଙ୍କ ପୁରା ଦୁର୍ବଳ, ଆପଣ ଆଉ ଏ ଚିକିତ୍ସା ନେଇପାରିବେନି, ଆପଣ ଯାଆନ୍ତୁ ସେ ପାଲିଏଟିଭ୍ କେୟାର ବିଭାଗରେ, ସେଇଠି ଆପଣଙ୍କର ସେ ପେନ୍ କମ୍ କରିବେ, ଆପଣ ଯଦି ଖାଇପାରୁନାହାନ୍ତି ନାକ ନଳୀ ଲଗେଇଦେବେ ଆଉ ସାଲାଇନ୍ ଦେଇଦେବେ, ଆପଣଙ୍କର ଯଦି ଭୋମିଟିଂ ହେଉଛି ସେ ବାନ୍ତି ଇଞ୍ଜେକ୍ସନ୍ ଦେଇଦେବେ, ସେଇଠି ସବୁ ଆପଣଙ୍କର ଚିକିତ୍ସା ହେଇଯିବ। ଯଦି ଘା ବଡ଼ ଅଛି ସେ ଡ୍ରେସିଂ କରିକି ଆପଣଙ୍କୁ ଡ୍ରେସିଂ ଶିଖେଇ ଦେବେ, ଆପଣ ସେଇଠିକି ଯାଆନ୍ତୁ।
1: ତ ସେମାନଙ୍କୁ ଆପଣ ସେବା କେମିତି ଯୋଗାନ୍ତି ଆଉ ସେମାନଙ୍କର ମନୋବଳକୁ ଦୃଢ଼ କରିବା ପାଇଁ କ'ଣ କରନ୍ତି?
0: ପ୍ରଥମେ ଆମେ ତୁରନ୍ତ ଦେଖୁ ଏଇ ପେସେଣ୍ଟର ପାଟି ବାଟେ ସେ ଖାଇପାରୁନି, ପାଟି ଖୋଲି ପାରୁନି, ଜିଭ ଘା ହେଇଯାଇଛି, କି ଗାଲ କଣା ହେଇଯାଇଛି, କ୍ୟାନ୍ସର ହେଇଛି, ଘା ହେଇକି କଣା ହେଇଗଲାଣି, ଯାହା ଖାଇଲେ ସେ କଣା ବାଟେ ଗାଲ ବାଟେ ବାହାରି ଆସୁଛି। ସେ ଏଇଟା ହଙ୍କୁ ରାଇସ୍ ଟ୍ୟୁବ୍, ଗୋଟେ ଆମର ଖାଇବା ନଳୀ ଯାହାକୁ କହନ୍ତି, ରାଇସ୍ ଟ୍ୟୁବ୍ ଆମକୁ ଦେଇଦେଲେ ସେ ଫିଡିଂଟା ଖାଇପାରିବ, ପେଟକୁ ଲିକ୍ୱିଡ୍ ଜାତୀୟ ଜିନିଷ ସେ ପାଇପ୍ ବାଟେ ଆମେ ଦେବା ପାଇଁ ତାଙ୍କୁ କହିବୁ, ଆଉ ମେଡିସିନ୍ ବି ସେଇ ବାଟେ ଦେବାକୁ କହିବୁ, ସେଥିରେ ବହୁତ ଉପକୃତ ହେବ। ଆଉ ଯଦି ପେସେଣ୍ଟ ବହୁତ ସିରିୟସ୍ ଥିବ, ଧର ତାର ବଡ଼ ଘା ହେଇଥିବ, ପୋକ ହେଇଯାଇଥିବେ, ସେଇଠି ଆମେ କ'ଣ କରିବୁ ନା, ସେ ପୋକଟାକୁ କେମିତି କାଢ଼ିବୁ, ପୋକଟାକୁ ଗୋଟେ ଅଏଲ୍ ଅଛି ଟାର୍ପେଣ୍ଟାଇନ୍ ଅଏଲ୍, ଡ୍ରେସିଂରେ ତାକୁ ଆମେ ପକେଇକି ତାକୁ ଡ୍ରେସିଂ କରେଇକି ତା ପୋକଟାକୁ ଦୁଇ ତିନି ଦିନଟା ଡ୍ରେସିଂରେ ସେ ଲିକ୍ୱିଡ୍ ଦ୍ୱାରା, ସେ ଯେଉଁ ମେଡିସିନ୍ ଲିକ୍ୱିଡ୍ ଦ୍ୱାରା ଡ୍ରେସିଂ କଲା ପରେ ସେ ପୋକ ଗୁଡ଼ାକ ଖସି ପଡ଼ନ୍ତି। ପୁରା କେୟାରଫୁଲି ଭଲ ଇଞ୍ଜେକ୍ସନ୍, ବିନ୍ଧା ଇଞ୍ଜେକ୍ସନ୍ ଆଗ ଦେଇକି ତାଙ୍କ ଡ୍ରେସିଂଟାକୁ କରୁ ଏମିତି ଭାବରେ ଯେ ସେ ଯେମିତି ଯନ୍ତ୍ରଣା ଜାଣିପାରିବନି। ସେ ପୋକଟା ଖସିଲା ପରେ ତାପରେ ତାକୁ ମେଡିସିନ୍ ଦେଇକି ଭଲ କି ସେମିତି ଏମିତି ଡ୍ରେସିଂ କରିବୁ ଯେ ସେ ଲୋକ ପୁରା ଉଠିକି ବସିବ, ଟିକେ ତାକୁ ଯନ୍ତ୍ରଣା କମ୍ ହେବ, ମାନେ ଘା ଯନ୍ତ୍ରଣା ଯୋଗୁଁ ସେ ବିନ୍ଧା ପାଏ, କଷ୍ଟ ପାଏ, ଘାଟା ବି ପଚିକି ବହୁଥିବ, ଆମେ ଯେଉଁ ଡ୍ରେସିଂଟା କରିଦେବୁ ପୁରା ସଫା, ତାକୁ ଫ୍ରେଶ୍ ଲାଗେ, ସେ ଉଠିକି ବସେ, ଯନ୍ତ୍ରଣା ବି କମ୍ ଅନୁଭବ ଲାଗେ ତାକୁ। ବେସିକାଲି ଫିମେଲ୍ ମାନେ ହେଉଛି ବ୍ରେଷ୍ଟ କ୍ୟାନ୍ସର ବେଶୀ ଆସନ୍ତି, ଆଉ ସର୍ଭାଇକାଲ କ୍ୟାନ୍ସର ଯୋଉ ୟୁଟେରସ୍ରେ ହେଉଛନ୍ତି କ୍ୟାନ୍ସର, ଆଉ ଅନ୍ୟାନ୍ୟ ଗଲ୍ ବ୍ଲାଡର୍ରେ ହେଉଛି, ଷ୍ଟୋମାକ୍ରେ ହେଉଛି, ଆଉ ପାଟି କେସ୍ ସ୍ତ୍ରୀ ଲୋକ କମ୍ ଆସନ୍ତି, କାରଣ ପୁଅ ପିଲା ଗୁଡ଼ାକ ବେଶୀ ଖାଆନ୍ତି ନା ଗୁଟ୍କା, ତାଙ୍କର ଟିକେ ପାଟି କେସ୍ ବେଶୀ ଆସନ୍ତି, ଏଇସବୁ କେସ୍ ବେଶୀ ଆସନ୍ତି। ଆଉ ପୁରୁଷମାନଙ୍କର ପାଟିର ବେଶୀ ଆସନ୍ତି, କାର ଗାଲରେ ଖାଇଯାଇଥିବ ଯେଉଁ ଖଇନି ଖାଇକିନା, ଆଉ ଯେଉଁ ଡ୍ରିଙ୍କସ୍ କରିକିନା ଲିଭର୍ ଖାଇଯାଇଥିବ, ଲିଭର୍ ସିରୋସିସ୍ ହେଇଯାଇଥିବ, ଲିଭର୍ରେ କ୍ୟାନ୍ସର ହେଇଯାଇଥିବ, ଏଇଭଳିଆ ଆସନ୍ତି ଆଉ।
1: ଆଜ୍ଞା, ତେବେ ଏଇ ଯୋଉ କର୍କଟ ରୋଗୀମାନେ ଆପଣଙ୍କ ପାଖକୁ ଆସିଥାନ୍ତି, କିଏ କିଏ ପ୍ରଥମ ଷ୍ଟେଜ୍ରେ ବି ଆସୁଥିବେ, ମାନେ କେମିତି ସଚେତନ ହେବା ଦରକାର ସେ ବିଷୟ ଟିକେ କୁହନ୍ତୁ।
0: ଦେଖନ୍ତୁ, ରୋଗ ହେଉଛି କ୍ୟାନ୍ସର ରୋଗ ହେଉଛି ଚାରିଟା ଷ୍ଟେଜ୍, ତାର ଗୋଟେ ହେଉଛି ପ୍ରଥମ ଷ୍ଟେଜ୍, ଗୋଟେ ଦ୍ୱିତୀୟ ଷ୍ଟେଜ୍, ଗୋଟେ ତୃତୀୟ ଷ୍ଟେଜ୍, ଗୋଟେ ଚତୁର୍ଥ ଷ୍ଟେଜ୍। ପ୍ରଥମ ଷ୍ଟେଜ୍ଟା ରୋଗ ଆରମ୍ଭରୁ ରୋଗୀ ପଳେଇ ଆସିଲେ, ଆଜ୍ଞା ଏଇଠି କ'ଣ ହେଇଛି ଗୋଟେ ମୋତେ ଆବୁ ଭଳିଆ ଲାଗୁଛି ଟିକେ ଦେଖିଲେ, ଡକ୍ଟର ସଙ୍ଗେ ସଙ୍ଗେ ଦେଖିକି ଯଦି ସନ୍ଦେହ ହେଲା ତାକୁ FNSC କି ବାୟୋପ୍ସି କରିଦେଲେ ରୋଗ ସାଙ୍ଗେ ସାଙ୍ଗେ ଜଣା ପଡ଼ିଲା ଗୋଟେ ଜାଗାରେ ଅଛି, ସେଟା ପ୍ରଥମ ଷ୍ଟେଜ୍, ତାକୁ ଅପରେସନ୍ କରିକି ବାହାର କରିଦିଆ ହେବ, ବାକି ତାକୁ ଧରି ଦରକାର ହେବ ଯଦି କୁଆଡ଼କୁ ଯାଇଥିବ ଡକ୍ଟର ଦେଖିବେ ସ୍କାନ୍ରେ MRIରେ ଯେଉଁ ଆଉ ଟିକେ ଟିକେ ରୋଗ ଅନ୍ୟ ଆଡ଼ିକି ଅଛି, ତେଣୁ ସେ ଲାଇଟ୍ ଯଦି ଦରକାର ହେଉଥିବ ଲାଇଟ୍ ବିଭାଗକୁ ପଠେଇବେ, ମାନେ ଯେଉଁଟା ରେଡିଓଥେରାପି, ଆଉ ଯଦି କେମୋ ନେଲେ କମିବ ବୋଲି ଡକ୍ଟର ଜାଣିଦେବେ ନା, ସେ ତାକୁ କେମୋ ବିଭାଗକୁ ରେଫର କରିଦେବେ। ଆଉ ଲୋକ ଯେଉଁ ରୋଗ ଜାଣିକି ଦେହରେ ଅଛି ସେ ରହିଯାଉଛନ୍ତି ଘରେ, ଆସିପାରୁନାହାନ୍ତି, ଲୋକଙ୍କୁ କହୁନାହାନ୍ତି, ନିଜ ଲୋକଙ୍କୁ ବି କହୁନାହାନ୍ତି, ନୁଚେଇ ନୁଚେଇ ରଖୁଛନ୍ତି, ଲାଷ୍ଟ ଷ୍ଟେଜ୍କୁ ଆସୁଛନ୍ତି, ଯେତେବେଳେ ତାଙ୍କ ରୋଗ ଚାରିଆଡ଼ିକି ମାଡ଼ି ଯାଇଛି, ଡକ୍ଟର କିଛି କରିପାରିବେ ନାହିଁ, କୌଣସି ଚିକିତ୍ସା ତାଙ୍କୁ ଦେଇପାରିବେ ନାହିଁ, ରୋଗଟା ଗୋଟେ ଜାଗାରୁ ଚାରିଆଡ଼କୁ ଯାଇଥାଏ, ସେଇ ଜାଗାରେ ସେ କିଛି କରିପାରିବେନି, ତାକୁ ଚତୁର୍ଥ ଅବସ୍ଥା କୁହାଯାଏ। ସେ ତାଙ୍କୁ ଲେଖିଦେବେ ପାଲିଏଟିଭ୍ କେୟାର ବିଭାଗ ଯାଆନ୍ତୁ, ସେଠି ଆପଣଙ୍କର ଲକ୍ଷଣ ଯାହା ଅଛି ସେ ତାଙ୍କର ଲକ୍ଷଣ ଅନୁସାରେ ଚିକିତ୍ସା ଆପଣଙ୍କୁ ଦେବେ। ଯଦି ବିନ୍ଧା ହେଉଛି ଆପଣଙ୍କର ପ୍ରବଳ ଆକାରରେ, ସେ ବିନ୍ଧା ପାଇଁ ମେଡିସିନ୍ ଦେବେ। ଯଦି ଆପଣଙ୍କର ଭୋମିଟିଂ ହେଉଛି

0: ବାନ୍ତି ହଉଛି ତାହେଲେ ସେ ଭମିଟିଂ ପାଇଁ ଇଞ୍ଜେକ୍ସନ୍ ଦେବେ, ସାଲାଇନ୍ ଦେବେ। ଆଉ ଯଦି ଆପଣଙ୍କର ଫଙ୍ଗେଟିଂ ଉଣ୍ଡ ଅଛି, ଯୋଉଟା ମାନେ ଘା ମାନେ ପଚା ଘା ପୋକ ମାନେ ତାର ହେଇଗଲାଣି ସେଟା ଅଛି, ସେଟା ବି ସେମାନେ ଡ୍ରେସିଂ କରିଦେବେ। ଆଉ ତମର ହଉଛି ଯଦି ପାଟି ବାଟେ ଖାଇପାରୁନାହାନ୍ତି ସେଠି ଯାଆନ୍ତୁ, ରାଇଲ୍ସ ଟ୍ୟୁବ୍ ଇନ୍ସରେସନ୍ କରିଦେବେ, ମାନେ ନାକ ନଳୀ ଲଗେଇଦେବେ, ଆପଣ ସେଇଥିରେ ଖାଇବେ ଘରେ, ସେଥିରେ ମେଡିସିନ ଖାଇବେ, ସେ ସବୁ ଶିଖେଇ ଦେବେ ପ୍ୟାଲିଏଟିଭ୍ କେୟାରରେ। ଆଉ ଯଦି ଆପଣଙ୍କର ଝାଡ଼ା ବ୍ୟାଗ ପେଟରେ ଲାଗିଛି ସେଇଟା କେମିତି ସଫା ହବ, କେମିତି ତାର ୟୁଜ୍, ସେମାନେ ବି ସେଟା ସେଟା ସେଠି ବଦଳେଇକି ବୁଝେଇ ଦେବେ ଆପଣଙ୍କୁ, ଡେମୋ କରିକି ଦେଖେଇ ଦେବେ। ଆଉ ଯଦି ଆପଣଙ୍କର ବ୍ରେଷ୍ଟ ଅପରେସନ୍ ହେଇକି ଗୋଟେ ହାତ ଗୋଦରା ହେଇଯାଇଛି, ଯାହାକୁ କହନ୍ତି ଲିମ୍ଫିଡିମା, ସେଟା ବି ଆମେ ସେ ଲିମ୍ଫିଡିମା କେମିତି କମ୍ ହବ, ତାର କେମିତି ମ୍ୟାନେଜମେଣ୍ଟ କରିବ, ସେଟା କେମିତି କମ୍ ହବ, ହାତ ଫୁଲାଟା କେମିତି କମିବ, ସେଇଟା ବି ଆମେ ଏକ୍ସରସାଇଜ୍ ଦ୍ୱାରା ତାଙ୍କୁ ଆମ ପ୍ୟାଲିଏଟିଭ୍ କେୟାରରେ ବୁଝେଇ ଦେଉଛୁ।
1: ଆପଣ ତ ଏମିତି ବିଭିନ୍ନ ରୋଗୀଙ୍କୁ ପ୍ରତିଦିନ ଭେଟୁଥିବେ, ଆପଣ ନିଜ ମନୋବଳକୁ ଦୃଢ଼ କରି କେମିତି ଧୈର୍ଯ୍ୟ ଧରି ସେମାନଙ୍କୁ ସେବା କରିଥାନ୍ତି?
0: ଶୁଣନ୍ତୁ, ମଣିଷ ଜନ୍ମ ତ ରୋଗ ହବ ନିହାତି, ଆମେ ଆଜି ପାଠଶାଠ ପଢିଯାଇଛୁ ବୋଲି ଯୋଗ ବିଷୟରେ ଜାଣିଛୁ ବୋଲି ସଚେତନ, କିନ୍ତୁ ଗାଁ ଗହଳିରେ ଲୋକ ସଚେତନ ନାହାନ୍ତି, ରୋଗ ହେଲେ ବି ସେଇଥିରେ ମାଡ଼ି ହେଇକି ରହୁଛନ୍ତି। ତେଣୁ ଆମେ ଭାବୁ ସିଏ ଜାଣିନାହାନ୍ତି ବୋଲି ଆଜି ଏଇ ଅବସ୍ଥାରେ ଆସିକି ଆମ ପାଖରେ ପହଞ୍ଚିଛନ୍ତି। ତେଣୁ ଆମେ ତାଙ୍କୁ ବିରକ୍ତ ନ ହେଇକି ଭଲ ବ୍ୟବହାର ଦେଖେଇକି ବୁଝେଇ ଦେଲେ, ତାଙ୍କ ସେବାଟା କରିଦେଲେ, ଆମ କଥା ବ୍ୟବହାରରେ ତାଙ୍କର ବହୁତ ମନ ହାଲୁକା ହେଇଯିବ। ତେଣୁ ଆମେ ତାଙ୍କୁ ଭଲ ବ୍ୟବହାର ଦେଖେଇକି କେମିତି ତାଙ୍କର କେଉଁଟା କଲେ ତାଙ୍କୁ ଉପକୃତ ହେବେ, କେଉଁ ଦିନ ସେଠି କଲେ ସେ କେଉଁ ଚିକିତ୍ସା ଦରକାର ତାଙ୍କର ହଉଛି ସେଇ ଅନୁସାରେ ଆମେ ତାଙ୍କୁ ଚିକିତ୍ସା ଯୋଗେଇ ଦଉ। ଧର ତାକୁ ଲାଇଟ୍ ପକେଇବାର ହଉଛି, ତାକୁ ଲାଇଟ୍ ବିଭାଗ, ଯଦି ଅପରେସନ୍ ତାକୁ ଅପରେସନ୍ ବିଭାଗକୁ ପଠେଇଦେବୁ, ଯଦି ନାହିଁ କିଛି କରୁଛି ଆମ ପାଖରେ ରଖି ତାକୁ ସେବା କରୁ ଆମେ। ଏଇ କହିଲି ଯୋଉ ଆପଣଙ୍କୁ, ବାନ୍ତି ହଉଛି ସାଲାଇନ୍ ଲଗେଇବୁ, ଖାଇପାରୁନି ନାକ ନଳୀ ଲଗେଇଦେବୁ, ପରିସ୍ରା ହଉନି ପରିସ୍ରା ନଳୀ ଲଗେଇବୁ, ଘା ଯଦି ବେଡ଼ସୋର ଭର୍ତ୍ତି ହେଇଛି ଘା ଡ୍ରେସିଂ କରିଦେବୁ, ଏଇସବୁ ଚିକିତ୍ସା ଆମେ
1: ଏସବୁ ଆମେ କରୁ। ତେବେ ଆପଣ ସେବା କ୍ଷେତ୍ରକୁ ଓହ୍ଲାଇଛନ୍ତି, ଅନେକ ବାଧା ବିଘ୍ନ ସୁବିଧା ଅସୁବିଧା ଆସୁଥିବ, ଆପଣଙ୍କୁ ନାଇଟ୍ ଡ୍ୟୁଟି ମଧ୍ୟ କରିବାକୁ ପଡୁଥିବ, ଏଥିପାଇଁ କିଛି ଅସୁବିଧା ହୁଏନି?
0: କିଛି ଅସୁବିଧା ଲାଗେନି ନାଇଟ୍ ଡ୍ୟୁଟିରେ, କାହିଁକି ନା ମନରେ ଗୋଟେ ମାନେ ଥାଏ ଯେ ମୁଁ ଯାଉଛି ରୋଗୀଙ୍କର ସେବା କରିବି, ରୋଗୀ କଷ୍ଟ ପାଉଥିବେ ମୋତେ ଅପେକ୍ଷା କରିଥିବେ, ମୁଁ ଗଲେ ତାଙ୍କୁ ଇଞ୍ଜେକ୍ସନଟା ଦେବି କି ମୋ କଥା ଦିଟା ଭଲ କଥା ତାଙ୍କୁ ବୁଝେଇ ଦେଲେ ତାଙ୍କୁ ଭଲ ଲାଗିବ। ତେଣୁ ମୁଁ ମାନେ ସେଇ ଯୋଉ ଇଏଟା ନେଇକି ଇଚ୍ଛାଟା ନେଇକି ମୁଁ ରୋଗୀଙ୍କ ପାଖରୁ ଯାଏ। ଆଉ ନାଇଟ୍ ଡ୍ୟୁଟିରେ କିଛି ପ୍ରୋବ୍ଲେମ୍ ବି ଲାଗେନି, ତାଙ୍କର ଇଞ୍ଜେକ୍ସନ୍ ଦେଇଦିଏ, ତାଙ୍କୁ କୁହେ ଯେ ଆପଣ ଏବେ ଇଞ୍ଜେକ୍ସନ୍ ଦିଆ ହେଇଗଲା, ଆପଣ ଖାଇକି ଶୁଅନ୍ତୁ, ମୁଁ ଯଦି ଆପଣଙ୍କର କୌଣସି ଅସୁବିଧା ହେଲା ରାତିରେ ନାଇଟ୍ରେ ରୋଗୀର କିଛି ଅସୁବିଧା ହେଲା ତାଙ୍କ ଲୋକଙ୍କୁ ମୁଁ କହିଦିଏ, ଆପଣ ମୋତେ ତୁରନ୍ତ ଡାକିବେ, ମୁଁ ତ ତୁରନ୍ତ ଦେଖା କରିବେ, ମୁଁ ଏଇ ଜାଗାରେ ବସିଛି ମୋ ଡ୍ୟୁଟି ରୁମ୍ରେ ଅଛି, ମୋତେ ଡାକିବେ ସାଙ୍ଗେ ସାଙ୍ଗେ, ଆଉ ସେ ଡାକିଲା ମାତ୍ରେ ମୁଁ ତୁରନ୍ତ ଯାଇକି ତାଙ୍କୁ ସେବା ଯୋଗେଇ ଦିଏ। ମୋ ତାଙ୍କର ଯାହା ଦରକାର, ବିନ୍ଧା ହେଉଛି ଯଦି ବିନ୍ଧା ଇଞ୍ଜେକ୍ସନ୍ଟେ ଦେଇଦେବି, ତାଙ୍କର ବାନ୍ତି ହେଲା ଯଦି ବାନ୍ତି ଇଞ୍ଜେକ୍ସନ୍ଟେ ଦେଇଦେବି
1: କରିଥାନ୍ତି। ତେବେ ହଠାତ୍ କୌଣସି ରୋଗୀ ଯଦି ଗୁରୁତର ହେଇପଡ଼ନ୍ତି ସେ ସମୟରେ କ'ଣ କରନ୍ତି?
0: ସେ ସମୟରେ କ'ଣ କରେ ମୁଁ ଦେଖେ, ଗୁରୁତର କାହିଁକି ହେଲା, ତାର କ'ଣଟା କମୁ ଯାଉଛି, ତାର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି, ଦୌଡ଼ି ଯାଇ ଆଗ ଅକ୍ସିଜେନ୍ଟାକୁ ଆଗ ଲଗେଇ ପକାଏ, ତାପରେ ତାଙ୍କର ଗୋଟେ ଅଛି ଆମର ପଲ୍ସ ଅକ୍ସିମିଟର ସେଠାରେ ଲଗେଇଦେଲା ମାନେ ତା ସାଚୁରେସନ୍ଟା କେତେ ନିଶ୍ୱାସ କେତେ ପ୍ରଶ୍ୱାସ ନେଉଛି କମ୍ ହେଉଛି କି ବଢ଼ୁଛି ଜଣା ପଡ଼ିଯାଏ ସେଇଥିରେ ଦେଖିକି ରିଡିଂଟା। ତାପରେ ତାଙ୍କର ଯାହା ଯଦି କମୁଥିବ ତାର ଇଞ୍ଜେକ୍ସନ୍ ଯାହା ଗୁଡ଼ା ଅଛି ଆମର ଏମର୍ଜେନ୍ସି ମେଡିସିନ ଯୋଉଟା ନିଶ୍ୱାସ ପ୍ରଶ୍ୱାସ ବଢ଼େଇବା ପାଇଁ ସେଗୁଡ଼ା ଆଗ ଦେଇକି ନା ତାପରେ ଡକ୍ଟରଙ୍କୁ କଲ୍ କରେ।
1: ଆପଣ ତ ଅନେକ ରୋଗୀଙ୍କୁ ଭେଟୁଥିବେ, ଯେତେବେଳେ ସେମାନେ ଭଲ ହେଇ ଘରକୁ ଯାଆନ୍ତି ସେଇ ସମୟର ଅନୁଭୂତି ଆମ ସହିତ ବାଣ୍ଟିବେ କି?
0: ଯୋଉମାନେ ଡିସଚାର୍ଜ ହେଇକି ଯାଆନ୍ତି ସେ ଖୋଜନ୍ତି ମତେ, ଆଉ ଆପଣ ଯାଆନ୍ତୁ ଭଲରେ ରହିବ, ଆମେ ଯେମିତି ଯେମିତି ବତେଇଛୁ ମେଡିସିନ ସେମିତି ସେମିତି ଖାଇବେ, ଯଦି କିଛି ଅସୁବିଧା ନହେଲେ ଆସିବେ ଆମ ପାଖକୁ, ପୁଣି ବି ଆମେ ଆପଣଙ୍କୁ ରଖିକି ସେବା କରିପାରିବୁ, କିଛି ଅସୁବିଧା ନାହିଁ।
1: ତେବେ ଏଇ ଯୋଉ କର୍କଟ ରୋଗୀଙ୍କର ଚିକିତ୍ସା ନିମନ୍ତେ ସରକାରୀ ଡାକ୍ତରଖାନାରେ କି ବ୍ୟବସ୍ଥା ସବୁ ରହିଛି?
0: ଏବେ ତ ଆଜ୍ଞା ସରକାରୀ ହସ୍ପିଟାଲକୁ ବହୁତ ରୋଗୀ ଆସୁଛନ୍ତି, କାହିଁକି ନା ହସ୍ପିଟାଲରେ ସବୁ ବ୍ୟବସ୍ଥା ସରକାର କରିଦେଇଛନ୍ତି, ମାନେ ରୋଗର ଚିକିତ୍ସା ଯୋଉଗୁଡ଼ା ହେଇପାରୁନଥିଲା ସେଇଟା ହେଉଛି ହସ୍ପିଟାଲରେ ସବୁ ସେଗୁଡ଼ାକ ଫ୍ରିରେ ହେଉଛି। ତମର ପେଟ ସିଟି, MRI, ମାମୋଗ୍ରାଫି, ଅଲଟ୍ରାସାଉଣ୍ଡ, ଆପଣଙ୍କର ଇଣ୍ଡୋସ୍କୋପି, କୋଲୋନୋସ୍କୋପି, ବାୟୋପ୍ସି ସବୁ ପୁରା ମାଗଣାରେ ହେଉଛି।
1: ତେବେ ଏଇ ଯୋଉ କର୍କଟ ରୋଗ ଯାହାକି ଅତି ମାରାତ୍ମକ ରୋଗ, ତାର ନାଁ ଶୁଣିଲେ ତ ନିଶ୍ଚୟ ଭୟ ଲାଗେ, ଆମର ଭଉଣୀମାନେ ଶରୀରରେ କ'ଣ ସବୁ ଲକ୍ଷଣ ଦେଖିଲେ ସେମାନେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ ବୋଲି ଆପଣ ମନେ କରୁଛନ୍ତି?
0: ଆପଣ ଦେଖନ୍ତୁ, ମହିଳାମାନଙ୍କର ପ୍ରଥମେ ବ୍ରେଷ୍ଟ କ୍ୟାନ୍ସର ବେଶୀ ହେଉଛି, ତାପରେ ସର୍ଭାଇକାଲ କ୍ୟାନ୍ସର, ଯୋଉ 3 ମାସରେ 4 ମାସରେ ଥରେ ବ୍ରେଷ୍ଟକୁ ନିଜେ ନିଜେ ଚେକଅପ୍ କରି ଦେଖୁଥିବେ।

0: କୌଣସି ଆବୁ ବା ଗୁଟଳା ଯଦି ନିଜ ଅନୁଭବ କଲେ ତୁରନ୍ତ ଡକ୍ଟରଙ୍କର ପରାମର୍ଶ ନେବେ। ଆଉ ଯଦି ମହିଳାମାନେ ମେନ୍ସୁରାଲ ସାଇକେଲରେ କିଛି ମାନେ ତାଙ୍କର ଅବହେଳା ହେଲା, ଯଦି ନହେଲା ବି ଯଦି ଇରେଗୁଲାର ହେଲା, ଧର ମାସକୁ ଦୁଇ ତିନି ଥର ହେଲା, ହଁ ଋତୁସ୍ରାବଟା ଯଦି ଦୁଇ ତିନି ଥର ହେଲା, ତେଣୁ ତୁରନ୍ତ ଡକ୍ଟରକୁ ଦେଖେଇବେ। ସିଏ ଟେଷ୍ଟ କରିକି ଦେଖିନେବେ ଏଇଟା ନର୍ମାଲ କି ଆବନର୍ମାଲ। ଯଦି ତାଙ୍କ ମାନେ ସନ୍ଦେହ ଲାଗିବ କିଛି ଆବନର୍ମାଲ ଅଛି ଆପଣଙ୍କର, ସେ ସାଙ୍ଗେ ସାଙ୍ଗେ ପାପ୍ ସିମିଅର ଗୋଟେ ଅଛି ନେଇଯିବେ, କାଚରେ ନେଇଯିବେ, ସେ ଜାଗାରୁ ଟିକେ ରସ ପାଣି ନେଇଯିବେ ଯେଉଁ ଆମର ସର୍ଭିକ୍ସରୁ ନେଇକି ସେଇଟା ଟେଷ୍ଟ କଲେ ଆପଣଙ୍କର ଭଲ କି ମନ୍ଦ ଜିନିଷଟା ଜଣା ପଡ଼ିଯିବ। ଯଦି ଭଲ ତ ଭଲ, ଆଉ ଯଦି ଖରାପ କିଛି ଆସିଲା ଡକ୍ଟରଙ୍କର ଦେଖିଲେ ରିପୋର୍ଟରେ ସାଙ୍ଗେ ସାଙ୍ଗେ ସେ ଚିକିତ୍ସା ପାଇଁ କହିଦେବେ। ଆପଣଙ୍କର ପ୍ରଥମ ଷ୍ଟେଜ୍ ଅଛନ୍ତି, ଚାଲନ୍ତୁ ଆ ଭର୍ତ୍ତି ହୁଅନ୍ତୁ, ଆମେ ଆଡମିସନ କରିଦେବୁ, ଆପଣଙ୍କୁ ଅପରେସନ କରିଦେବୁ। ଯଦି ନାହିଁ ଦେଖିବେ ରୋଗଟା ଅପରେସନ ଷ୍ଟେଜ୍ରେ ନାହିଁ, ତାକୁ ରେଡିଏସନ ବିଭାଗ ଲାଇଟ୍ ବିଭାଗକୁ ପଠେଇଦେବେ ଲାଇଟ୍ ପକେଇବା ପାଇଁ। ତେଣୁ ଆପଣ ଯାହା ବି ହେଉ ମହିଳାମାନେ ଆଗ ବ୍ରେଷ୍ଟକୁ କିଛି ସନ୍ଦେହ ହେଲା ଆପଣଙ୍କ ବ୍ରେଷ୍ଟରେ ଯଦି କିଛି ଆବୁ ଗୋଟଳା ଜଣା ପଡ଼ିଲା କିଛି କି ଆବନର୍ମାଲ ଜଣା ପଡ଼ିଲା, ସର୍ଜରୀ ଡକ୍ଟରଙ୍କୁ ନିହାତି ଦେଖା କରନ୍ତୁ। ଆଉ ଗାଇନିକର କିଛି ଆପଣଙ୍କର ସନ୍ଦେହ ହେଲା ଆପଣ ଯାଇକି ଗାଇନିକ ଡକ୍ଟରଙ୍କୁ ନିଶ୍ଚୟ ଦେଖା କରନ୍ତୁ ଶୀଘ୍ର କରିକିନା। ପ୍ରଥମ ଷ୍ଟେଜ୍ରୁ ହିଁ ଚିକିତ୍ସା ସବୁଠାରୁ ଭଲ।
1: ଗୋଟିଏ ପଟେ ଆପଣଙ୍କର ସେବିକା ଜୀବନ, ଅନ୍ୟ ପଟେ ଆପଣଙ୍କର ପରିବାର, ଦୁଇଟି ଭିତରେ କେମିତି ସାମଞ୍ଜସ୍ୟ ରକ୍ଷା କରନ୍ତି?
0: ପରିବାରକୁ ବି ଦେଖିବାକୁ ପଡୁଛି, ହସ୍ପିଟାଲରେ ରୋଗୀମାନଙ୍କୁ ବି ଦେଖିବାକୁ ପଡୁଛି, ଜୀବିକା ଯାହା କୁହନ୍ତି ଚାକିରି ସର୍ଭିସ ତାକୁ ବି ଦେଖିବାକୁ ପଡୁଛି ମୋତେ। ମୁଁ ପ୍ରଥମେ ସକାଳୁ ଉଠିଲେ ଆଗ ମୋ ନିତ୍ୟକର୍ମ ସାରିକି ମୋର ମୁଁ ଆଗ ମର୍ଣ୍ଣିଙ୍ଗ ୱାର୍କ ଟିକେ 10-15 ମିନିଟ୍ ତଳେ ବୁଲି ଆସିକି ମୋର ହେଉଛି ମୋର ରନ୍ଧାରେ ଲାଗିଯାଏ, କାହିଁକି ନା ମୋତେ 9ଟା ବେଳେ ବାହାରିକି ଘରୁ ଯିବାର ଅଛି ମୋ କର୍ମସ୍ଥଳୀକୁ। ତେଣୁ ମୁଁ ଆଗ ରାନ୍ଧିବାକୁ ବସିଯାଏ, କିଏ ଉଠନ୍ତୁ କିଏ ସାହାଯ୍ୟ କରନ୍ତୁ ଘର ଲୋକ ନ କରନ୍ତୁ, କିନ୍ତୁ ମୋର ଲକ୍ଷ୍ୟ ହେଲା ମୁଁ ଡ୍ୟୁଟି କେମିତି ଯିବି। ତେଣୁ ମୁଁ ମୋର ରନ୍ଧାବଢ଼ା କରି ବାପା ମାଙ୍କର ତାଙ୍କୁ ଚା ପାଣି ଦେଇ ତାଙ୍କ ସେବା କରି ଡ୍ୟୁଟି ବାହାରେ।
1: ଆପଣ ରୋଷେଇରେ କଣ ସବୁ କରନ୍ତି?
0: ମୁଁ ବେସିକାଲି ମାଛ ଜିନିଷକୁ ଭଲ ପାଏ, ମାଛ ତରକାରୀ ମୋର ଫେଭରାଇଟ୍।

0: ଆପଣ ଗୀତଟି ତ ଶୁଣିଲେ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ।
1: ଆଜ୍ଞା,
0: ତେବେ ଯୋଉ ଭଉଣୀମାନେ ଆଜି ଆପଣଙ୍କୁ ଶୁଣୁଛନ୍ତି ସେମାନଙ୍କୁ କଣ ପରାମର୍ଶ ଦେବେ?
1: ଯେ ଗାଁରେ ଯିଏ ରହୁଛନ୍ତି, ସହରରେ ଯିଏ ବି ହଉଛନ୍ତି, ଭାଇ ଭଉଣୀ କି ଯିଏ ବି ହୁଅନ୍ତୁ, ଯଦି ଆପଣଙ୍କର କିଛି ଅସୁବିଧା, ଶରୀରରେ କୌଣସି ଆବନର୍ମାଲ ଜିନିଷ ଦେଖାଗଲେ, ଆପଣଙ୍କୁ କିଛି ସନ୍ଦେହ ଲାଗିଲା, ତୁରନ୍ତ ହସ୍ପିଟାଲ ଯିବେ, ଡକ୍ଟରଙ୍କୁ ଦେଖେଇବେ, ଯାହା ଚିକିତ୍ସା ସେ କହିବେ ଆପଣ ଚିକିତ୍ସା ତୁରନ୍ତ ହିଁ ଆରମ୍ଭ କରିବେ, ଜମା ବି ପଛେଇକି ବସିବେ ନାହିଁ। ଆଗ ରୋଗ ଚିକିତ୍ସା ପ୍ରଥମ ଷ୍ଟେଜରୁ ଆରମ୍ଭ ହେଲେ ରୋଗୀ ସମ୍ପୂର୍ଣ୍ଣ ଭଲ ହେଇଯିବ।
0: ଯାଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆପଣଙ୍କର ଅନୁଭୂତିର କଥା, ଅଭିଜ୍ଞତାର କଥା ଆମ ସହିତ ବାଣ୍ଟିଲେ, ଆମର ଶ୍ରୋତା ଭଉଣୀମାନେ ଶୁଣିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
1: ଆଜ୍ଞା, ନମସ୍କାର।
0: ଆଜି ଆଳାପରେ ଶୁଣିଲେ ସେବିକା ସାହାରା ଖାତୁନଙ୍କ ସହିତ ସାକ୍ଷାତକାର।

0: ଭଉଣୀ ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।
1: ଶେଷ ହେଲା ନାରୀମହଲ। ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ, ଉପସ୍ଥାପନରେ ଥିଲେ ସୁପର୍ଣ୍ଣା ଦତ୍ତ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
6: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଆକାଶବାଣୀ କଟକ ସମୟ ଦିନ 1:50 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର।

0: ସାମୁହିକ ଉଦ୍ୟମ ଦ୍ୱାରା ଦେଶରୁ ରକ୍ତ ଶିକୁଳି ରୋଗର ମୂଳୋତ୍ପାଟନ କରାଯାଇପାରିବ କହିଲେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ଏବଂ ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କଲା ଏନ୍ଟିଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୟୂରଭଞ୍ଜର ଦାଣ୍ଡବୋଷ ଏୟାର ଷ୍ଟ୍ରିପ୍ରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ଭିଭିଭୂମି ଏବଂ ଅନ୍ୟ କେତେକ ବିକାଶମୂଳକ ପ୍ରକଳ୍ପର ରାଷ୍ଟ୍ରପତି ଶୁଭାରମ୍ଭ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଦୃଢ଼ କରାଯାଇଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ସନ୍ଧ୍ୟାରେ ରାଇରଙ୍ଗପୁରଠାରେ ସ୍ୱାସ୍ଥ୍ୟସେବା ପାନୀୟ ଜଳ ଏବଂ ଭିଭିଭୂମି ପ୍ରକଳ୍ପଗୁଡ଼ିକର ଉତ୍ସର୍ଗ କରିବେ। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ହେବା ପୂର୍ବରୁ ଭାରତ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ରୋଗର ସମ୍ପୂର୍ଣ୍ଣ ଦୂରୀକରଣ କରିପାରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି। ବିଶେଷକରି ଆଦିବାସୀ ସମ୍ପ୍ରଦାୟରେ ବଂଶାନୁକ୍ରମିକ ଭାବେ ରକ୍ତ ଶିକୁଳି ରୋଗ ଦେଖାଦେଉଥିବାରୁ ଏହାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲାଗି ସାମୁହିକ ଉଦ୍ୟମର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଜି ବିଶ୍ୱ ରକ୍ତ ଶିକୁଳି ଦିବସ ଅବସରରେ ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମସ୍ତ ରାଜ୍ୟ ସରକାର ଓ ଅଧିକାରୀମାନଙ୍କୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ରକ୍ତ ଶିକୁଳି ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ହେଉଥିବାରୁ ଏହାର ନିରାକରଣ ପାଇଁ ଉଦ୍ୟମର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରକ୍ତ ଶିକୁଳି ସମ୍ପର୍କିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ। ମଧ୍ୟପ୍ରଦେଶରେ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ଓଡ଼ିଶାର ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
1: राष्ट्रीय सिकल सेल एनीमिया उन्मूलन मिशन के अंतर्गत मध्य प्रदेश ने जो बहुआयामी उपलब्धियां हासिल की है इसके लिए मैं राज्य सरकार की सराहना करती हूँ। वर्ष 2023 में राष्ट्रीय मिशन का शुभारंभ करते समय जो अनेक बड़े लक्ष्य देश के सामने रखा गए थे उनमें से स्क्रीनिंग का लक्ष्य समय से पहले ही पूरा हो गया है। 9000 शिशुओं से लेकर 40 वर्षों की आयु तक के 7 करोड़ से

ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ। ଏହି ଯୋଜନାରେ 9,44,00,000 କୃଷକ ପରିବାରକୁ 18,880 କୋଟିରୁ ଅଧିକ ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଫସଲ ବୀମା ଯୋଜନା ଏଗ୍ରିଷ୍ଟାକ୍ ଏବଂ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ। ରବିବାର ଦିନ ପ୍ରଧାନମନ୍ତ୍ରୀ କୋଲକାତାରେ 12 ଆନ୍ତର୍ଜାତିକ ଯୋଗ ଦିବସ ସମାରୋହରେ ଅଂଶଗ୍ରହଣ କରିବେ। ସେହିଦିନ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ନିର୍ମିତ ନୌଜାହାଜ ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଏବଂ ଆଗ୍ରେକୁ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରୁ ଲୋକାର୍ପଣ କରିବେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ନୂଆଦିଲ୍ଲୀସ୍ଥିତ ଆକାଶବାଣୀ ମୁଖ୍ୟାଳୟରେ ସ୍ୱତନ୍ତ୍ର ଯୋଗ ଅଧିବେଶନ ଆୟୋଜନ ହେବ। ଆକାଶବାଣୀର କର୍ମଚାରୀଙ୍କ ଲାଗି ହେବାକୁ ଥିବା ଯୋଗ ଅଧିବେଶନରେ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ପ୍ରଶିକ୍ଷିକା ଶ୍ରୁତି ଅଗ୍ରୱାଲ ବିଭିନ୍ନ ଯୋଗାସନ ସମ୍ପର୍କରେ ପ୍ରଶିକ୍ଷଣ ଦେବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ଲାଗି ପ୍ରତ୍ୟେକ ବର୍ଷ ଜୁନ୍ 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ ଶେଷ କରିଛନ୍ତି। ଫ୍ରାନ୍ସ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏଭିଆନ୍ରେ G7 ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ଜର୍ମାନ୍ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭାରତ ଇନୋଭେଟେସ୍ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସ୍ଲୋଭାକିଆ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି ସେଠାକାର ରାଷ୍ଟ୍ରପତି ପିଟର୍ ପେଲ୍ଗ୍ରିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ଲୋଭାକିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ

0: କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସ୍ଲୋଭାକିଆ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି ସେଠାକାର ରାଷ୍ଟ୍ରପତି ପିଟର ପେଲଗ୍ରିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ଲୋଭାକିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ସ୍ୱରୂପ ଦି ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ରେ ସମ୍ମାନିତ କରିଥିଲେ। କେନ୍ଦ୍ର ସରକାର ଆସନ୍ତା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଲାଗି ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ ଉପରେ ଜାରି କରିଥିବା ସାମୟିକ ପ୍ରତିବନ୍ଧକ ନିୟମ ଅନୁଯାୟୀ ଯଥାର୍ଥ ବୋଲି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କହିଛନ୍ତି। ବିଚାରପତି ଜଷ୍ଟିସ୍ ତେଜସ୍ କାରିଆ ସୂଚନା ପ୍ରଯୁକ୍ତି ବିଦ୍ୟା ନିୟମର ଧାରା 69A ଅନୁଯାୟୀ କେନ୍ଦ୍ର ସରକାରଙ୍କ ନିଷ୍ପଭିକୁ ସଠିକ୍ ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକ ଜାରି ନେଇ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ପକ୍ଷରୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା। ଟେଲିଗ୍ରାମ ପକ୍ଷରୁ କୁହାଯାଇଥିଲା ଯେ ନିଟ୍ ପରୀକ୍ଷା ସମ୍ପର୍କିତ ଅନେକ ବିଷୟବସ୍ତୁକୁ ପୂର୍ବରୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଥିବାବେଳେ ଏଭଳି ପ୍ରତିବନ୍ଧକର ଆବଶ୍ୟକତା ନାହିଁ। ସୂଚନା ଅନୁଯାୟୀ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ପ୍ରସ୍ତାବ ଅନୁଯାୟୀ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଭାରତରେ ବନ୍ଦ ରଖିବା ଲାଗି ନିଷ୍ପଭି ନେଇଥିଲେ। ଗତମାସ 12 ତାରିଖର ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ବାତିଲ କରାଯାଇଥିଲା। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ନିଟ୍ ୟୁଜି ପୁନଃ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଫିସିଆଲ୍ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ କରିଛି। ଏନ୍ଟିଏ ପକ୍ଷରୁ କୁହାଯାଇଛି ସମସ୍ତ ଅଫିସିଆଲ୍ ଯୋଗାଯୋଗ ଏହି ଆକାଉଣ୍ଟ ଦ୍ୱାରା କରାଯିବ। ଆକାଉଣ୍ଟ ନମ୍ବର ହେଉଛି 9178279802877। ଏନ୍ଟିଏରୁ ଆସିଥିବା କୌଣସି ବାର୍ତ୍ତା ଉପରେ ବିଶ୍ୱାସ କରିବା ପୂର୍ବରୁ ବ୍ଲୁ ଭେରିଫିକେସନ୍ ଠିକ୍ ଚିହ୍ନ ଏବଂ ଏନ୍ଟିଏ ନାମ ଯାଞ୍ଚ କରିନେବାକୁ ପରୀକ୍ଷାର୍ଥୀମାନଙ୍କୁ କୁହାଯାଇଛି। ଯେଉଁ ପ୍ରାର୍ଥୀମାନେ ଜୁନ୍ 21 ପୁନଃ ନିଟ୍ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଫିସିଆଲ୍ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ କରିଛି। ଏନ୍ଟିଏ ପକ୍ଷରୁ କୁହାଯାଇଛି ସମସ୍ତ ଅଫିସିଆଲ୍ ଯୋଗାଯୋଗ ଏହି ଆକାଉଣ୍ଟ ଦ୍ୱାରା କରାଯିବ। ଆକାଉଣ୍ଟ ନମ୍ବର ହେଉଛି 9178279802877। ଏନ୍ଟିଏରୁ ଆସିଥିବା କୌଣସି ବାର୍ତ୍ତା ଉପରେ ବିଶ୍ୱାସ କରିବା ପୂର୍ବରୁ ବ୍ଲୁ ଭେରିଫିକେସନ୍ ଠିକ୍ ଚିହ୍ନ ଏବଂ ଏନ୍ଟିଏ ନାମ ଯାଞ୍ଚ କରିନେବାକୁ ପରୀକ୍ଷାର୍ଥୀମାନଙ୍କୁ କୁହାଯାଇଛି। ଯେଉଁ ପ୍ରାର୍ଥୀମାନେ ଜୁନ୍ 21 ପୁନଃ ନିଟ୍ ପରୀକ୍ଷା ପାଇଁ ଆଡ୍ମିଟ୍
1: अगस्त 2019 से हमने एक अभियान शुरू किया था आपराधिक न्याय प्रणाली के कानूनों में आमूलचूल परिवर्तन उसको समय अनुकूल बनाना आधुनिक विज्ञान और तकनीक को इसका एक महत्वपूर्ण

0: अगस्त 2019 से हमने एक अभियान शुरू किया था, आपराधिक न्याय प्रणाली के कानूनों में आमूलचूल परिवर्तन, उसको समय अनुकूल बनाना, आधुनिक विज्ञान और तकनीक को इसका एक महत्वपूर्ण अंग बनाना और एफआईआर को लॉजिकल एंड तक, अपराधी को सजा कराने तक 3 साल तक पहुंचाना। मुझे आनंद है कि हम 7 साल की यात्रा में एक काम को पूरा कर पाए।
1: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିନିକିଆ ବିହାର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପାଟନା ଏବଂ ଛପରାରେ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ପାଟନାସ୍ଥିତ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଛପରା ରେଳ ଷ୍ଟେସନରୁ ଛପରା ଦିଲ୍ଲୀ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଏହି ଅବସରରେ ଶ୍ରୀ ବୈଷ୍ଣବ ମାଉ ଦିଲ୍ଲୀ ଏକ୍ସପ୍ରେସ୍ ଏବଂ ଦୋରିଘାଟ ଔନାରିହା ରେଳସେବାକୁ ବାରାଣାସୀ ପର୍ଯ୍ୟନ୍ତ ଚଳାଚଳର ଆଭାସୀ ଜରିଆରେ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଉପସ୍ଥିତ ରହିବେ। ପରେ ଶ୍ରୀ ବୈଷ୍ଣବ ମରୋହରଠାରେ ରେଳ ଇଞ୍ଜିନ୍ ଫ୍ୟାକ୍ଟ୍ରି ପରିଦର୍ଶନ କରିବେ। ଫିଫା ବିଶ୍ୱକପ୍ରେ ଗୁଡାଲା ଜାରା ଷ୍ଟାଡିୟମରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ମେକ୍ସିକୋ ଦକ୍ଷିଣ କୋରିଆକୁ 1-0 ପରାସ୍ତ କରିଛି। ଏହି ବିଜୟ ସହ ପ୍ରଥମ ଦଳ ଭାବେ ମେକ୍ସିକୋ 32 ରାଉଣ୍ଡ ବିଶିଷ୍ଟ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କଲା ଏନ୍ଟିଏ।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi concludes successful 5-day historic visit to France and Slovakia. Prime Minister Modi to disburse incentives worth 2,400 crore rupees under Pradhan Mantri Vikasit Bharat Rozgar Yojana in New Delhi today. President Draupadi Murmu says India on track to eliminate sickle cell disease well before 2047 target. Delhi High Court upholds centre's temporary curbs on Telegram ahead of NEET UG 2026 re-examination. India calls Indus Waters Treaty outdated at UN Human Rights Council, also slams Pakistan for sponsoring terrorism. And Mexico becomes first team to qualify for FIFA World Cup round of 32, defeating South Korea 1-0. Prime Minister Narendra Modi has concluded his successful 5-day historic visit to France and Slovakia. During his visit to France, the Prime Minister attended the G7 summit in Evian. He also participated in bilateral talks with United States President Donald Trump, German Chancellor Friedrich Merz, British Prime Minister Keir Starmer and President of the United Arab Emirates, Sheikh Mohammed bin Zayed Al Nahyan, among others, on the sidelines of the G7 summit. Earlier, Mr. Modi, along with French President Emmanuel Macron, jointly inaugurated the Bharat Innovates event in Nice in France, which brought together leading startups, innovators and venture capital funds from India, France and other countries. During his visit to Slovakia, Mr. Modi met with the President of the Slovak Republic, Peter Pellegrini, at the Presidential Palace in Bratislava. In a special ceremony, the Slovak President also conferred upon Prime Minister Narendra Modi Slovakia's highest state honour, the Order of the White Double Cross, First Class. Prime Minister Modi has said India is emerging as a trusted partner to the world. Addressing the Indian diaspora in Paris last night, Mr. Modi said there was a time when relations between countries were determined solely by trade, but today trust has become just as important alongside trade.
3: Har desh reliable supply chain chahta hai. Har desh stable partnership chahta hai. Har desh aise saathiyon ki talash mein hai jin par लंबे समय तक भरोसा किया जा सके और ऐसे समय में भारत विश्व में एक ट्रस्टेड पार्टनर के रूप में उभर रहा है।
2: Prime Minister Narendra Modi will disburse incentives worth 2,400 crore rupees under Pradhan Mantri Vikasit Bharat Rozgar Yojana PMVBRY in New Delhi.

ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ମଧ୍ୟ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ 47,600 କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। ଏଥିସହ ଭୁବନେଶ୍ୱରରେ 300 TPD କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ, ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ, ରାଜ୍ୟର ବିଭିନ୍ନ ଜିଲ୍ଲାରେ 24 ଅଟଳ ବସ୍ଷ୍ଟାଣ୍ଡ, 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ପ୍ରତ୍ୟେକ ଅତିରିକ୍ତ ନିଯୁକ୍ତି ଉପରେ ନିଯୁକ୍ତିଦାତାଙ୍କୁ 3,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ଶ୍ରମ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶରେ ରୋଜଗାର ସୃଷ୍ଟିକୁ ସମର୍ଥନ ତଥା ରୋଜଗାର କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଦେଶରେ କାର୍ଯ୍ୟକାରୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଜାତି ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ଅଭିଯାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଚଳିତ ଶିକ୍ଷାବର୍ଷରେ ମୋଟ 10,372 ସିଟ୍ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ କିଛି ନିର୍ଦ୍ଦିଷ୍ଟ ବିଷୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ଦ୍ଧିତ ସିଟ୍ ସଂଖ୍ୟା ସାମ୍ସ ପୋର୍ଟାଲରେ ଅପଡେଟ୍ କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ 1,216 ସିଟ୍ ଏବଂ ସରକାରୀ କଲେଜରେ 4,684 ସିଟ୍କୁ ବୃଦ୍ଧି କରାଯାଇଛି। ସେହିଭଳି 488 ବର୍ଗ ଅନୁଦାନପ୍ରାପ୍ତ କଲେଜରେ 3,416 ସିଟ୍, 662 ବର୍ଗ ଅନୁଦାନପ୍ରାପ୍ତ କଲେଜରେ 1,056 ସିଟ୍ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯାଜ୍ଞେଶ୍ୱର ବାବାଙ୍କ ସମେତ ବଡ଼ବଜାର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହାଆଳତୀ ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଶୀତଳଷଷ୍ଠୀ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ମହାଦେବଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଏହି ଅବସରରେ କହିଛନ୍ତି, ଶୀତଳଷଷ୍ଠୀ ଉତ୍ସବ ଆମ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଗୌରବର ଏକ ଅନନ୍ୟ ପ୍ରତୀକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୀତଳଷଷ୍ଠୀର ଶୁଭେଚ୍ଛା ଜଣାଇ ରାଜ୍ୟବାସୀଙ୍କ ସୁଖ ଶାନ୍ତି କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ

0: ଲି ଧାମରା ଓ ବାସୁଦେବପୁର ସମେତ 100ରୁ ଉର୍ଦ୍ଧ୍ୱ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ବିପର୍ଯ୍ୟୟର ମୁକାବିଲା ପାଇଁ ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ତାଲିମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଭୟଭୀତ ନ ହୋଇ ସାହସର ସହିତ ବିପର୍ଯ୍ୟୟର ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗର ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ। ନିଟ୍ ୟୁଜି ପୂର୍ଣ୍ଣ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ରାୟଗଡ଼ା ଜିଲ୍ଲାରେ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଗୁଣୁପୁର, ପଦ୍ମପୁର, କୋଲନରା, କାଶୀପୁର ଓ ମୁନିଗୁଡ଼ାରୁ ସକାଳ 7ଟାରୁ 8ଟା ମଧ୍ୟରେ ବସ୍ ଛାଡ଼ିବ ଏବଂ ପରୀକ୍ଷା ଶେଷ ହେବାର 30 ମିନିଟ୍ ପରେ ସମସ୍ତ ବସ୍ ସମ୍ପୃକ୍ତ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଆଜି ଜିଲ୍ଲା ପୌରାଞ୍ଚଳ ପରିଦର୍ଶନ କରି ଏସ୍ଆଇଆର୍ ଫର୍ମ ପୂରଣ ଏବଂ ଡିଜିଟାଇଜେସନ୍ ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରିଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜୀବନ ରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ। ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନତା ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗର ଚିହ୍ନଟ ଓ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରକ୍ତହୀନତା ସମ୍ପର୍କରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍କିଟାଲର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ରୋଗ ବା ରକ୍ତ ଶିକୁଳି ରୋଗ ଏମିତି ଗୋଟେ ରୋଗ ଯୋଉଥିରେ କି ଆର୍ବିସି ବା ଲୋହିତ ରକ୍ତ କଣିକା ଗୋଟେ ତା ଭଳି ବଙ୍କା ଆକୃତିର ହୋଇଯାଏ। ଏହା ଗୋଟେ ଜେନେଟିକ ଡିଫେକ୍ଟ ଯୋଉଥିରେ କି ଆମର ଯୋଉ ଡିଏନ୍ଏ ରେ ଏମିନୋ ଏସିଡ୍ ସିକ୍ୱେନ୍ସ ବାପା ମାଙ୍କଠୁ ପିଲାମାନଙ୍କୁ ହେବାର ସମ୍ଭାବନା ଥାଏ। ତ ଯଦି ବାହାଘର ବେଳେ ଆମେ ରକ୍ତ ପରୀକ୍ଷା କରିବା ହୁଏତ ଏଇ ରୋଗକୁ ନିୟନ୍ତ୍ରଣ କରିବା ସମ୍ଭବ ହେଇପାରିବ।
0: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ରକ୍ତ ଶିକୁଳି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଯାଇଛି। ଜିଲ୍ଲାରେ 2968 ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ଏବଂ ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ଆଞ୍ଚଳିକ ସମ୍ବାଦ।

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:00। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ ନିଜସ୍ୱ ରଚନାରେ।

ଶୁଣୁଥିଲେ ଆଜି ସନ୍ଧ୍ୟାର କେତୋଟି ଭକ୍ତି ଗୀତ ଆକାଶବାଣୀ ବାରିପଦା। ଏଥର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ ଶିଳ୍ପୀ ତପନ କୁମାର ମହାନ୍ତି, ଗୀତ ରଚନା ଗିଞ୍ଜ ବିହାରୀ ସିଂହ।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ଆଜିର ସୂଚନା ସହ ମୁଁ କନକ ମଞ୍ଜରୀ ପାରିଖ।

ଡେଙ୍ଗୁ ଜ୍ୱର ପ୍ରତି ସତର୍କ ଓ ସଚେତନ ରୁହନ୍ତୁ। ଏ ସମ୍ପର୍କରେ ଆଉ ଏକ ସୂଚନା, ଏହି ରୋଗଠାରୁ ଦୂରେଇ ରହିବା ପାଇଁ କ'ଣ କରିବେ? ପାଣି ରଖିଥିବା ପାତ୍ର, ଟାଙ୍କି, ରୁମ୍, କୁଲର ଇତ୍ୟାଦି 2-3 ଦିନରେ ଥରେ ସଫା କରି ପାଣି ବଦଳାଇ ଦେବେ। ନିୟମିତ ମଶାରୀ ବ୍ୟବହାର କରିବେ। ପୁରା ଦେହକୁ ଘୋଡ଼ାଇ ରଖିଲା ପରି ପୋଷାକ ପିନ୍ଧିବେ। ଏହାର ଲକ୍ଷଣ, ଜ୍ୱର ସହ ଭୀଷଣ ହାଡ଼ ଓ ଗଣ୍ଠି ବିନ୍ଧା, ଦେହରେ ଲାଲ ଦାଗ ଦେଖାଦେବା, ଅନେକ କ୍ଷେତ୍ରରେ ବାନ୍ତି ଓ ମୁଣ୍ଡବିନ୍ଧା ହେବା ଇତ୍ୟାଦି ଦେଖାଯାଏ। ଏହାର ପ୍ରତିକାର, ଏପରି ଲକ୍ଷଣ ଦେଖିବା ମାତ୍ରେ ଅତିଶୀଘ୍ର ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତରଖାନାରେ ପରାମର୍ଶ କରି ରୋଗ ଚିହ୍ନଟ ଓ ପ୍ରତିକାର ବ୍ୟବସ୍ଥା କରନ୍ତୁ, ଜଣାଇଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ସାରା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା 45 ଡିଗ୍ରୀ ସେଲସିୟସରୁ ପାର ହେଲାଣି। ତେଣୁ ଆମେ ସମସ୍ତେ କେମିତି ସତର୍କ ରହିବା, ଅସୁସ୍ଥ ରହିବା, ସେଥିପ୍ରତି କିଛି ପଦକ୍ଷେପ ନେବା ନିହାତି ଜରୁରୀ। ଦିନ 11 ଠାରୁ ଅପରାହ୍ନ 3 ପର୍ଯ୍ୟନ୍ତ ପ୍ରବଳ ଖରା ହେଉଛି। ତେଣୁ ଏହି ସମୟ ମଧ୍ୟରେ ଆମେ ଘରେ ରହିବା ପାଇଁ ଚେଷ୍ଟା କରିବା। ଯଦି ନିହାତି ଦରକାର ପଡ଼େ ତାହେଲେ ଆମେ ସୂତା ଲୁଗା ପିନ୍ଧିବା, ପାଦରେ ଚପଲ, ମୁଣ୍ଡରେ ଗାମୁଛା, କଳା ଚଷମା ବ୍ୟବହାର କରିବା, ସାଙ୍ଗରେ ଥଣ୍ଡା ପାଣି ନେବା, ଛତା ବ୍ୟବହାର କରିବା, ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା, ଭୋକରେ ରହିବା ନାହିଁ, ପଖାଳ ତରାଣି, ଓଆର୍ଏସ୍ ଦ୍ରବଣ, ଚିନି ଲୁଣ ସର୍ବତ, ଲେମ୍ବୁ ସର୍ବତ, ଘଳ ଦହି, ଆଖୁ ରସ, ପଇଡ଼ ପାଣି ଇତ୍ୟାଦି ପିଇପାରିବା, ଥଣ୍ଡା ପାନୀୟଠୁ ଦୂରେଇ ରହିବା। ପରିବାରରେ ଛୋଟ ଛୁଆ, ବୟସ୍କ ଲୋକ, ଗର୍ଭବତୀ ମା, ରୋଗୀମାନଙ୍କୁ ବିଶେଷ ଧ୍ୟାନ ଦେବା, ଅତ୍ୟଧିକ ପରିଶ୍ରମ କରିବା ନାହିଁ, ହାଲିଆ ଲାଗିଲେ ବିଶ୍ରାମ ନେବା, ଯଦି ନିହାତି ଅସୁବିଧା ଲାଗେ ତାହେଲେ ତୁରନ୍ତ ଡାକ୍ତରଖାନାକୁ ଯିବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା। ସୂଚନାଟି ଏତିକିରେ ଶେଷ ହେଲା।

ବର୍ଜ୍ୟବସ୍ତୁ ମୁକ୍ତ ଅଞ୍ଚଳ ଅଭିଯାନ ସମ୍ପର୍କରେ ଆଉ ଏକ ସୂଚନା। ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷା ଅନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି

ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା। ସୂଚନାଟି ଏତିକିରେ ଶେଷ ହେଲା।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି, ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଅଧିକ ଦୂର ଚାଲନ୍ତୁ ନାହିଁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି, ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ। ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥା ଉନ୍ନତି ନହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
3: PLI है ना?
4: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा, और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉगिन करें indiapost.gov.in पर।

0: ଅପହଞ୍ଚ ଜାଗାରେ ପହଞ୍ଚେ ଆକାଶବାଣୀ, ଏଇ ତାର ସ୍ୱାତନ୍ତ୍ର କାହାଣୀ।
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି କଲେ ପ୍ରଦାନ। ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି। ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନୂତନ ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ଯୋଜନା ଅଧୀନରେ ପ୍ରାୟ 17 ଲକ୍ଷ ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20 ଲକ୍ଷ ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ମାସ ପୂରଣ କରିଛନ୍ତି। ଏହି ଅର୍ଥରାଶି ସେମାନଙ୍କ ଉଜ୍ଜଳ ଭବିଷ୍ୟତର ଅଭିବ୍ୟକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା କେ ସହଯୋଗ ଅବ ତକ କରିବ 17 ଲକ୍ଷ ଜବ ସୃଜିତ ହୁଇ। ଫର୍ଷ୍ଟ ଟାଇମ୍ ଏମ୍ପ୍ଲୋଇଜ୍ କୋ ସୋସିଆଲ ସିକ୍ୟୁରିଟି କା କବଚ ବି ମିଳା। କରିବ 20 ଲକ୍ଷ ଯୁବା ଅପନି ପହଲି ନୌକରି କେ 6 ମହିନେ ପୁରେ ବି କରି 10 ଲକ୍ଷ ଯୁବା ସାଥିଓ କୋ ଅପନି ପହଲି ନୌକରି ମେ 6 ମହିନା ପୁରା କରନେ ପର ଇସ ଯୋଜନା କେ ତରକ ଉସକେ ଲାଭାର୍ଥ କେ ନାତେ ଇନ୍ସେଣ୍ଟିଭ ବି ମିଲ ଚୁକା ହେ।
0: ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ, ଉଦ୍ୟୋଗକୁ ପ୍ରୋତ୍ସାହନ ଏବଂ ରୋଜଗାର ନିର୍ମାଣକୁ ଏକ ଅଭିଯାନରେ ପରିଣତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିତ୍ତିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ଭୋକାଲ ଫର ଲୋକାଲ ଏବଂ ଲୋକାଲରୁ ଗ୍ଲୋବାଲ ନେଇଯିବାର ଅଭିଯାନ ଦେଶରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପିଛିଲେ ଦଶକ ମେ ଡିଜିଟାଲ ଇକୋନୋମି ନେ ବି ଅବସରଙ୍କ ଏକ ନଇ ଦୁନିଆ ବଢାଇ ହେ। ଗିଗ୍ ଇକୋନୋମି ହୋ, ପ୍ଲାଟଫର୍ମ ଇକୋନୋମି ହୋ, କଣ୍ଟେଣ୍ଟ କ୍ରିଏସନ ହୋ ୟା ଟେକ୍ନୋଲୋଜି ସର୍ଭିସେସ, ରୋଜଗାର କେ ନୟେ କ୍ଷେତ୍ର ତେଜି ସେ ଉଭର ରହେ। ଆଜ ଜିନ ଅବସରୋ କି କଳ୍ପନା ବି ମୁସ୍କିଲ ଥି ବେ କରୋଡୋ ୟୁବାଓ କି ଆୟ କା ମାଧ୍ୟମ ବନ ଚୁକେ।
0: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ବର୍ଷ ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2 ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ବର୍ତ୍ତମାନ ରାଇରଙ୍ଗପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ସୁବିଧା ସମ୍ପର୍କରେ ଅବଗତ ହେଉଛନ୍ତି। ଆଉ କିଛି ସମୟ ପରେ ରାଷ୍ଟ୍ରପତି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ।

ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ 47,600 କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ଉଦ୍ବୋଧନ ଦେବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। ଏଥିସହ ଭୁବନେଶ୍ୱରରେ 300 TPD କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ, ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ 24 ଅଟଳ ବସ୍ଷ୍ଟାଣ୍ଡ ଓ 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,00,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବୋମ୍ ବରାଡ଼, ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯାଜ୍ଞେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହା ଆଳତୀ ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୀତଳଷଷ୍ଠୀ ଅବସରରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ଆଜି ସନ୍ଧ୍ୟାରୁ ନବବିବାହିତ ଦେବଦମ୍ପତି ନଗର ପରିକ୍ରମାରେ ବାହାରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଓଡ଼ିଶା ରାଜ୍ୟ ରେଶମ ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଟସର ପୋଷକ ବୃକ୍ଷ ନର୍ସରୀ ଓ ଏହାର ପରିଚାଳନା ବିଷୟରେ ଆଜି ଭୁବନେଶ୍ୱରରେ 5 କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଗୁହା ପୁନମ ତାପସ କୁମାର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରେଶମ ଚାଷ ଏକ ଲାଭଜନକ ଚାଷ ବୋଲି କହିଛନ୍ତି। ରାଜ୍ୟରେ 14 ଜିଲ୍ଲାର 46,000 ଅଧିକ ଅନୁସୂଚିତ ଜାତି ଓ ଜନଜାତି ପରିବାର ଟସର ଚାଷ ସହ ଜଡ଼ିତ ଥିବାବେଳେ ରାଜ୍ୟର ପ୍ରାୟ 1,00,000 ଲୋକ ଏହି ଚାଷ କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି। ଦେଶରେ ଆସନ୍ତା 21 ହେବାକୁ ଥିବା ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ପରୀକ୍ଷାର୍ଥୀଙ୍କୁ ରାଜ୍ୟ ସରକାର ମାଗଣା ବସ୍ ଯୋଗାଇଦେବେ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ବସ୍ଷ୍ଟାଣ୍ଡ, ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଏବଂ ଖୋର୍ଦ୍ଧା ବସ୍ଷ୍ଟାଣ୍ଡରୁ 26 ପରୀକ୍ଷା କେନ୍ଦ୍ର ପାଇଁ 108 ସ୍ୱତନ୍ତ୍ର ବସ୍ ଚଳାଚଳ କରିବ। ପରୀକ୍ଷାର୍ଥୀମାନେ ନିଜ ଆଡ୍ମିଟ୍ କାର୍ଡ ଦେଖାଇ ଜଣେ ଅଭିଭାବକଙ୍କ ସହ ନିଃଶୁଳ୍କ ବସ୍ ଯୋଗେ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଥିବା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ ଏବଂ ଭିଭିପାଟ୍ ଗୋଦାମ ଘର ଯାଞ୍ଚ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ 3 ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଗୋଦାମ ମଧ୍ୟରେ ଥିବା ଇଭିଏମ୍ ଓ ଭିଭିପାଟ୍ଗୁଡ଼ିକୁ ଯାଞ୍ଚ କରି ମୁଖ୍ୟ ଷ୍ଟକ୍ ରେଜିଷ୍ଟର ସହ ମେଳ କରାଇଥିଲେ। ବୌଦ୍ଧ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ବାଣିଜ୍ୟ, ପରିବହନ ଓ ଇସ୍କାତ ଏବଂ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ସମୀକ୍ଷା କରିଛନ୍ତି। ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ପରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ସମସ୍ୟା ସମାଧାନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି। ରାଜ୍ୟ ସରକାରଙ୍କ 2 ସଫଳତା ନେଇ ଆଜି ପୁରୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅର୍ବାନହାଟରେ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଖାଦ୍ୟ ସୁରକ୍ଷା ଯୋଜନା, ଧାନ ସଂଗ୍ରହ, ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ବୟୋବନ୍ଦନା ଯୋଜନାରେ ରାଜ୍ୟ ସରକାର ସଫଳତା ହାସଲ କରିଥିବା ମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ 2 ସେମି କଣ୍ଡକ୍ଟର ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି।
ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିଧାୟକ ଗୌରୀଶଙ୍କର ମାଝୀ ଓ ମନୋହର ରନ୍ଧାରୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ଜଣାପଡ଼ିଛି।

0: ଗଜପତି ଜିଲ୍ଲାରେ ମଧ୍ୟ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତାକୁ ନେଇ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କେନ୍ଦ୍ର ଏନ୍ଡିଏ ସରକାରଙ୍କ 12 ବର୍ଷ ଓ ରାଜ୍ୟରେ ବିଜେପି ସରକାର 2 ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ବିକାଶ ଧାରା ଓଡ଼ିଶାସାରା ଅଧୀନରେ କୃଷକ ସମ୍ବାଦ ବୈଠକ ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜୀବନରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ, ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନତା ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି କଲେ ପ୍ରଧାନ। ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି। ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବଂଶାନୁକ୍ରମିକ ରକ୍ତ ଶିକୁଳି ବା ସିକିଲ୍ ସେଲ୍ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ସମଗ୍ର ବିଶ୍ୱରେ ସିକିଲ୍ ସେଲ୍ ଦିବସ ପାଳନ କରାଯାଉଛି। ଏହି ରୋଗର ନିରାକରଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବା ଏବଂ ଆଗାମୀ ପିଢ଼ିକୁ ଏହି ରୋଗର ପ୍ରାଦୁର୍ଭାବରୁ ଦୂରେଇ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ 19 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଏହା ଏକ ବଂଶଗତ ରୋଗ, ଏଥିରେ ଆକ୍ରାନ୍ତ ବ୍ୟକ୍ତି ରକ୍ତହୀନତାର ଶିକାର ହୋଇଥାନ୍ତି। ଏହି ରୋଗ ଲୋହିତ ରକ୍ତକଣିକାକୁ ଏକ ଭୁଲ ଆକାର ପ୍ରଦାନ କରିଥାଏ, ଯାହାଫଳରେ ଏହା ଭାଙ୍ଗିଯାଏ, ଫଳରେ ରକ୍ତକୋଷଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଶରୀରରେ ସୁସ୍ଥ ଲାଲ ରକ୍ତକଣିକାର ଅଭାବ ଦେଖାଯାଇଥାଏ। ଏହାକୁ ସିକିଲ୍ ସେଲ୍ ଆନିମିଆ ବୋଲି କୁହାଯାଏ। ଭିନ୍ନ ଭିନ୍ନ କ୍ଷେତ୍ରରେ ରକ୍ତହୀନତା ଲକ୍ଷଣ ଅଲଗା ହୋଇପାରେ। କେତେକ କ୍ଷେତ୍ରରେ ଏହି ରୋଗର ଲକ୍ଷଣ 6 ମାସ ବୟସରୁ ଦେଖା ଦେଇଥାଏ ଏବଂ ସମୟର ପରିବର୍ତ୍ତନ ସହ ଏହା ପରିବର୍ତ୍ତିତ ମଧ୍ୟ ହୋଇଥାଏ। କାମଳ ରୋଗ, ହାତ ଗୋଡ଼ ଫୁଲିବା, ବୟସ ଅନୁପାତରେ ଠିକ୍ ଭାବେ ଶାରୀରିକ ବୃଦ୍ଧି ନ ଘଟିବା, ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା ଦେଖାଦେବା ଏହି ରୋଗର ଅନ୍ୟତମ ଲକ୍ଷଣ। ଶରୀରରେ ହିମୋଗ୍ଲୋବିନ୍ ତିଆରି କରୁଥିବା ଜିନ୍ର ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇଥାଏ। ପ୍ରାୟତଃ ଉତ୍ତରାଧିକାରୀ ରକ୍ତ ରୋଗର ସାଧାରଣ ସ୍ୱରୂପ ଭାବେ ଏହି ରୋଗ ଦେଖାଯାଇଥାଏ। ପିତାମାତାଙ୍କ ଗୁଣସୂତ୍ର ଦ୍ୱାରା ଜନ୍ମିତ ଶିଶୁଠାରେ ଏହି ରୋଗର ପ୍ରଭାବ ଦେଖିବାକୁ ମିଳିଥାଏ। ରୋଗକୁ ପ୍ରତିହତ କରିବା ପାଇଁ ଆକ୍ରାନ୍ତ ଶିଶୁକୁ ସମୟୋପଯୋଗୀ ଚିକିତ୍ସା ପ୍ରଦାନର ଆବଶ୍ୟକତା ରହିଛି। ଏହି ରୋଗ ମୁଖ୍ୟତଃ ଭାରତର ଜନଜାତିଙ୍କ ମଧ୍ୟରେ ଅଧିକ ପରିମାଣରେ ଦେଖାଯାଇଥାଏ। ଏହାକୁ ପ୍ରତିହତ କରିବା ଲାଗି ଗତ 2023 ଜୁଲାଇ 1ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିଥିଲେ। ମିଶନ ମୋଡ୍ ମାଧ୍ୟମରେ ଆରମ୍ଭ କରାଯାଇଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସିକିଲ୍ ସେଲ୍ ରୋଗୀଙ୍କୁ ସୁଲଭ ତଥା ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିବା। ସଚେତନତା ମାଧ୍ୟମରେ ଏହି ରୋଗର ପ୍ରକୋପକୁ ହ୍ରାସ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତ ଓ ଆଦିବାସୀ ଜନସଂଖ୍ୟାରେ ଅଧିକ ଭାବରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ଏହାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଜେନେଟିକ୍ସ ଷ୍ଟାଟସ୍ କାର୍ଡ ବଣ୍ଟନ କରିଥିଲେ। ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ 2047 ସୁଦ୍ଧା ଦେଶରୁ ଏହି ରୋଗକୁ ମୂଳୋତ୍ପାଟନ କରିବାର ଲକ୍ଷ୍ୟ ରଖାଯାଇଛି। ଏକ ଆକଳନ ଅନୁଯାୟୀ ଆଫ୍ରିକା ମହାଦେଶ ପରେ ଭାରତରେ ସବୁଠାରୁ ଅଧିକ ସିକିଲ୍ ସେଲ୍ ରୋଗୀ ରହିଛି।

ସରକାରୀ ତଥ୍ୟ ଅନୁଯାୟୀ ଏବେ ଦେଶରେ ସିକିଲ୍ ସେଲ୍ ରୋଗୀଙ୍କ ସଂଖ୍ୟା 215,000 ଅଧିକ ରହିଛି। ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ ପ୍ରାୟ 7 କୋଟି ଲୋକଙ୍କର ପରୀକ୍ଷା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ସିକିଲ୍ ସେଲ୍ ରୋଗୀ ସଂଖ୍ୟା ଅନୁଯାୟୀ ଓଡ଼ିଶା ଦେଶର ପ୍ରଥମ ସ୍ଥାନରେ ରହିଛି। ଦେଶରେ ମୋଟ ସିକିଲ୍ ସେଲ୍ ରୋଗୀଙ୍କ ମଧ୍ୟରେ ଓଡ଼ିଶାରେ 96,000 ଅଧିକ ରହିଛି। ଓଡ଼ିଶା ପଛକୁ ମଧ୍ୟପ୍ରଦେଶ 30,580 ଏବଂ ଗୁଜରାଟରେ 28,150 ସିକିଲ୍ ସେଲ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ପ୍ରାୟ 13-20 ଜିଲ୍ଲାରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ବଲାଙ୍ଗୀର ଓ ସମ୍ବଲପୁର ଭଳି ଅଞ୍ଚଳରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି।

ମୋଟ ସିକଲ ସେଲ୍ ରୋଗୀଙ୍କ ମଧ୍ୟରେ ଓଡ଼ିଶାରେ 96,000 ଅଧିକ ରହିଛି। ଓଡ଼ିଶା ପଛକୁ ମଧ୍ୟପ୍ରଦେଶ 30,580 ଏବଂ ଗୁଜରାଟରେ 28,150 ସିକଲ ସେଲ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ପ୍ରାୟ 13-20 ଜିଲ୍ଲାରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ବଲାଙ୍ଗୀର ଓ ସମ୍ବଲପୁର ଭଳି ଅଞ୍ଚଳରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ତୁଳନାତ୍ମକ ଭାବେ ଦେଖିଲେ ସୁନ୍ଦରଗଡ଼ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ। ଓଡ଼ିଶାରେ 62 ପ୍ରକାରର ଆଦିବାସୀ ବା ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି। ସିକିଲ୍ ସେଲ୍ ଜିନ୍ ବହନ କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ 73% ଜନଜାତି ସମ୍ପ୍ରଦାୟର ବୋଲି ଆକଳନ କରାଯାଇଛି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ସଚେତନତା ଏବଂ ପରାମର୍ଶ କାର୍ଯ୍ୟକ୍ରମକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଉଛି। ଆଦିବାସୀ ତଥା ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନକୁ ବ୍ୟାପକ କରାଯାଇଛି। ଆସନ୍ତୁ ଆଜି ଏହି ରୋଗ ବିଷୟରେ ଆମେ ସମସ୍ତେ ସଚେତନ ହେବା ସହ ସିକିଲ୍ ସେଲ୍ ମୁକ୍ତ ସମାଜ ଗଠନରେ ବ୍ରତୀ ହେବା।

0: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:00। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ପ୍ରଯୋଜନା ନାଗଭୂଷଣ ମାଝି। ଉପସ୍ଥାପନାରେ ଅଛନ୍ତି ମହେନ୍ଦ୍ରନାଥ ମୁର୍ମୁ। ଆଜି ଏଥିରେ ଶୁଣିବା ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ମାନିରାମ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ମାନିରାମ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ମଣିଷ ଜୀବନରେ ଯେତିକି କର୍ମ କରେ ସେତିକି ଫଳ ପାଇଥାଏ। ସୁକର୍ମ, ସୁଚିନ୍ତା, ସୁଆଚାର ବ୍ୟବହାର ଦେଖାଇଲେ ଜୀବନରେ ସ୍ନେହ ପ୍ରେମ ଭକ୍ତି ସହିତ ସୁଖ ଶାନ୍ତି ପାଇଥାଏ। ମାତ୍ର ସର୍ବଦା ଖରାପ କାମ, ଖରାପ ଚିନ୍ତା, ଖରାପ ବ୍ୟବହାର ଦେଖାଇଲେ ଜୀବନ ଦୁଃଖ ସାଗରରେ ବୁଡ଼ିଯାଏ। ଗୀତଟି ଏହି

ମାନିରାମ ସିଂ ଏବଂ ସାଥୀମାନେ ଗାଇଥିବା ମୁଣ୍ଡାରୀ ସମ୍ପ୍ରଦାୟର ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ କାର୍ତ୍ତିକ ଚନ୍ଦ୍ର ସିଂ, କର୍ଣ୍ଣ ଚନ୍ଦ୍ର ସିଂ, ଗଙ୍ଗାଧର ସିଂ, ନଦରା ସିଂ, ଦୁବୁରାଜ ସିଂ, ଆଶାମଣି ସିଂ ଏବଂ ବୀଣାପାଣି।

0: ଶୁଣୁଥିଲେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ଶିଳ୍ପୀ ମାନିରାମ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। କହିଲେ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଓ ସ୍ୱାବଲମ୍ବୀ ହେବା ଦିଗରେ ଅଗ୍ରସର ହେଉଛନ୍ତି ଦେଶର ଯୁବପିଢ଼ି। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି। ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି 25,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ପୋଷ ଆଇନର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନେଇ ସମସ୍ତ ରାଜ୍ୟକୁ ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ପରାମର୍ଶବଳୀ ଜାରି। ଏବଂ ମକାଉ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଏହି ପ୍ରୋତ୍ସାହନ ପ୍ରଦାନ ପିଏମ୍ ଭିଭିଆର୍ୱାଇର କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ, ଯାହାକି ସମସ୍ତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ନିଯୁକ୍ତି ଯୋଗ୍ୟତା ବୃଦ୍ଧି କରିବା ଏବଂ ସାମାଜିକ ସୁରକ୍ଷା ପରିସରକୁ ସମ୍ପ୍ରସାରିତ କରିବା ଲକ୍ଷ୍ୟରେ ସରକାରଙ୍କ ଏକ ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନା। ଏହି ପ୍ରୋତ୍ସାହନ ଦେଶବ୍ୟାପୀ 15 ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏକବିଂଶ ଶତାବ୍ଦୀରେ ସେହି ଦେଶଗୁଡ଼ିକ ପାଇଁ ସୁଯୋଗ ରହିବ ଯେଉଁମାନେ ଦକ୍ଷ ପ୍ରତିଭାକୁ ପ୍ରୋତ୍ସାହିତ କରିବେ, ନବସୃଜନକୁ ଆପଣାଇବେ ଏବଂ ଗୁଣବତ୍ତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବେ। ଆସନ୍ତା ବର୍ଷଗୁଡ଼ିକରେ ଭାରତର ଯୁବପିଢ଼ି ବିଶ୍ୱସ୍ତରୀୟ ଅଭିବୃଦ୍ଧି, ନୂତନତା ଏବଂ ସ୍ୱାବଲମ୍ବିତାକୁ ଆଗକୁ ବଢ଼ାଇବାରେ ସର୍ବପ୍ରଥମେ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: भारत के युवाओं की क्षमता को भली भांति पहचानने लगी है और ऐसे समय में हमारी कोशिश है कि भारत का हर युवा अपनी क्षमता को अवसर में बदल सके और इसी सोच के साथ प्रधानमंत्री विकसित भारत रोजगार योजना का आरंभ हुआ। यह रोजगार योजना सामान्य तौर पर सोचे जाने वाली रोजगार योजना से बहुत आगे बढ़कर पहली नौकरी पाने वाले युवा के सपनों को शक्ति देने वाली योजना है।
1: ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପ୍ରଥମ ଥର ପାଇଁ ଚାକିରି କରୁଥିବା କର୍ମଚାରୀମାନଙ୍କୁ ସଶକ୍ତ କରିବା ଏବଂ ଯୁବପିଢ଼ି ଓ ଶିଳ୍ପ କ୍ଷେତ୍ର ମଧ୍ୟରେ ଏକ ସେତୁ ସଦୃଶ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ। ସେ କହିଛନ୍ତି ଭାରତର ଯୁବପିଢ଼ିଙ୍କ ଆଶା ଆକାଂକ୍ଷା, ଦକ୍ଷତା ଏବଂ ସାମର୍ଥ୍ୟ ହିଁ ଏକ ବିକଶିତ ଭାରତର ପଥ ନିରୂପଣ କରେ। ଏହି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 70 ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିଛି। ପ୍ରାୟ 20 ଲକ୍ଷ ଯୁବକ ଯୁବତୀ ସେମାନଙ୍କର ନୂତନ ଚାକିରିରେ 6 ମାସ ପୂରଣ କରିସାରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ 10 ଲକ୍ଷ ଯୁବକ ଯୁବତୀ ଏହି ଯୋଜନାର ହିତାଧିକାରୀ ଭାବେ ପ୍ରୋତ୍ସାହନ ରାଶି ପାଇଛନ୍ତି। ପ୍ରାୟ 2000 କୋଟି ଟଙ୍କା ସେମାନଙ୍କ ଜମା ଖାତାକୁ ସିଧାସଳଖ ପଠାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ରାଇରଙ୍ଗପୁରଠାରେ ଏମ୍ସ ପକ୍ଷରୁ ଆୟୋଜିତ ଚିକିତ୍ସା ଶିବିରକୁ ଉଦ୍ଘାଟନ କରିଛନ୍ତି। ଏହାସହ ରାଷ୍ଟ୍ରପତି ସେଠାରେ ଥିବା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ଏହା ବ୍ୟତୀତ ହାଟଭଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ର ମଧ୍ୟ ଲୋକାର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ଲଖନପୁରଠାରେ 25,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଏକ କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ଭାରତର ପ୍ରଥମ ବାଣିଜ୍ୟିକ ସ୍ତରର କୋଇଲାରୁ ଆମୋନିୟମ୍ ନାଇଟ୍ରେଟ୍ ପ୍ରସ୍ତୁତ କରିବା କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି କୋଇଲା ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ହେଭି ଇଲେକ୍ଟ୍ରିକାଲ୍ ଲିମିଟେଡ୍ ଭେଲ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ୍ର ମିଳିତ ଉଦ୍ୟମରେ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ ଲିମିଟେଡ୍ ବିସିଜିସିଏଲ୍ ପ୍ରକଳ୍ପ ବିକଶିତ କରାଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଭେଲ୍ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କୋଇଲା ଗ୍ୟାସୀକରଣ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଦୈନିକ 2,000 ଟନ୍ ଆମୋନିୟମ୍ ନାଇଟ୍ରେଟ୍ ଉତ୍ପାଦନ କରାଯିବ। ମନ୍ତ୍ରଣାଳୟ କହିଛି ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ଆମଦାନୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଉପରେ ନିର୍ଭରଶୀଳତା ହ୍ରାସ କରିବା, ଘରୋଇ କୋଇଲା ସମ୍ପଦର ମୂଲ୍ୟ ବୃଦ୍ଧିକୁ ପ୍ରୋହାହିତ କରିବା ଏବଂ ଆନୁଷଙ୍ଗିକ ଶିଳ୍ପଗୁଡ଼ିକର ବିକାଶକୁ ସହଯୋଗ କରିବା ପାଇଁ ଭାରତର ରଣନୀତିରେ କୋଇଲା ଗ୍ୟାସୀକରଣ ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା ପ୍ରତିରୋଧ ନିଷେଧ ଏବଂ ପ୍ରତିକାର ଆଇନ 2013 ପୋଷୋ ଆଇନ ଅଧୀନରେ ବ୍ୟାପକ ପଦକ୍ଷେପଗୁଡ଼ିକର ତୁରନ୍ତ ଏବଂ ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ ପାଇଁ ଜାତୀୟ ମହିଳା କମିଶନ ଏନ୍ସିଡବ୍ଲ୍ୟୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ପରାମର୍ଶବଳୀ ଜାରି କରିଛନ୍ତି। କମିଶନ କହିଛନ୍ତି ଏହି ପରାମର୍ଶବଳୀରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ 18 ପଦକ୍ଷେପ ସୁପାରିଶ କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ମଧ୍ୟ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଏହାର ପ୍ରଦର୍ଶନ ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ କମିଶନ ଏହି ପରାମର୍ଶବଳୀକୁ ଦେଶର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ୍ କମିଶନରମାନଙ୍କୁ ମଧ୍ୟ ପ୍ରେରଣ କରିଛନ୍ତି। ସରକାରୀ, ବେସରକାରୀ, ସଂଗଠିତ କିମ୍ବା ଅସଂଗଠିତ ଯେକୌଣସି କ୍ଷେତ୍ର ହେଉନା କାହିଁକି ପ୍ରତ୍ୟେକ କର୍ମକ୍ଷେତ୍ର ଯେପରି ପୋଷୋ ଆଇନର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରେ ଏବଂ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ, ସମାବେଶୀ ଓ ଲିଙ୍ଗ ସମ୍ଭେଦନଶୀଳ କାର୍ଯ୍ୟ ପରିବେଶ ସୃଷ୍ଟି କରେ ତାହା ସୁନିଶ୍ଚିତ କରିବା ଏହି ପରାମର୍ଶବଳୀର ଲକ୍ଷ୍ୟ ରହିଛି। ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରାହତକର କହିଛନ୍ତି ପ୍ରତ୍ୟେକ କର୍ମକ୍ଷେତ୍ର ସୁରକ୍ଷା, ସମ୍ମାନ ଏବଂ ସମାନ ସୁଯୋଗର ସ୍ଥାନ ହେବା ଆବଶ୍ୟକ। ପୋଷୋ ଆଇନର ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ କେବଳ ଏକ ଆଇନଗତ ବାଧ୍ୟତା ନୁହେଁ ବରଂ ମହିଳାମାନଙ୍କ ସଶକ୍ତିକରଣ ଏବଂ ସେମାନଙ୍କୁ ଦେଶ ଗଠନରେ ସାମିଲ କରିବା ଦିଗରେ ଏହା ସମସ୍ତଙ୍କର ଏକ ସାମୁହିକ ଦାୟିତ୍ୱ ବୋଲି କମିଶନର କହିଛନ୍ତି। ମହିଳା ଆଇନଜୀବୀମାନେ ଯେପରି ସେମାନଙ୍କର ବୃତ୍ତିଗତ ଦାୟିତ୍ୱକୁ ପ୍ରଭାବଶାଳୀ, ସୁରକ୍ଷିତ ଏବଂ ସମାନ ସର୍ତ୍ତରେ ସମ୍ପାଦନ କରିବେ ସେଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଦେଶର ଅଧିକାଂଶ ଅଦାଲତ, ଟ୍ରିବ୍ୟୁନାଲ ଏବଂ କମିଶନଗୁଡ଼ିକରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଥିବା, ମହିଳା ବାର୍ରୁମ୍ ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧାର ଅଭାବକୁ ଦର୍ଶାଉଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱର ସହ ବିଚାର କରିଛନ୍ତି। ଏହି ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅନ୍ୟମାନଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଗତ କିଛି ଦଶନ୍ଧି ମଧ୍ୟରେ ଆଇନ ବୃତ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଇଛି। ତେବେ କେବଳ କାର୍ଯ୍ୟକ୍ଷେତ୍ରର ଦ୍ୱାର ଖୋଲିଦେବା ଉତ୍ସବ ପାଳନ କରିବାର ଯଥେଷ୍ଟ କାରଣ ହୋଇପାରିବ ନାହିଁ। ଅଦାଲତ ପରିସର ମଧ୍ୟରେ ବୃତ୍ତିଧାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସମ୍ପନ୍ନ ସ୍ଥାନ ଉପଲବ୍ଧ କରାଇବା ଏକ ଅପରିହାର୍ଯ୍ୟ ସର୍ତ୍ତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଭାରତର ଘରୋଇ ପ୍ରତିରକ୍ଷା ଉତ୍ପାଦନ 2014 46,000 କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ରେକର୍ଡ ସ୍ତରକୁ ସ୍ୱର୍ଶ କରିବା ସହ 1,78,000 କୋଟି ଟଙ୍କାରୁ ଅଧିକ ହୋଇଛି। ଶ୍ରୀ ସିଂ କହିଛନ୍ତି ପ୍ରତିରକ୍ଷା ରପ୍ତାନୀ ଯାହା 2014 ପୂର୍ବରୁ 1,000 କୋଟି ଟଙ୍କା ରେକର୍ଡ ହୋଇଥିଲା ବର୍ତ୍ତମାନ ତାହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ସରଞ୍ଜାମର ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ଚାହିଦା ଯୋଗୁଁ ପ୍ରାୟ 40,000 କୋଟି ଟଙ୍କାରେ ପହଞ୍ଚିଛି। ଆଜି ଅପରାହ୍ନରେ ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ର ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଏକ ଅତ୍ୟାଧୁନିକ 10,000 ଟନ୍ ବିଶିଷ୍ଟ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ସିଂ ଏହା କହିଛନ୍ତି। ପ୍ରସ୍ତାବିତ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ ମାଧ୍ୟମରେ ନିର୍ମିତ ହେବାକୁ ଥିବା ଯନ୍ତ୍ରାଂଶଗୁଡ଼ିକ କେବଳ ପ୍ରତିରକ୍ଷା ସରଞ୍ଜାମରେ ନୁହେଁ ବରଂ ରେଳବାଇ, ଇସ୍ରୋ ଏବଂ ଡିଆର୍ଡିଓ ଭଳି ସଂଗଠନର ବିଭିନ୍ନ ଯନ୍ତ୍ରପାତିରେ ମଧ୍ୟ ବ୍ୟବହାର କରାଯାଇ
ପାରିବ ବୋଲି ଶ୍ରୀ ସିଂ କହିଛନ୍ତି। 10,000 ମେଟ୍ରିକ୍ ଟନ୍ ଆଲୁମିନିୟମ୍ ପ୍ରକ୍ରିୟାକରଣ କ୍ଷମତା ବିଶିଷ୍ଟ ଏହି ପ୍ରସ୍ତାବିତ ପ୍ରକଳ୍ପ

0: ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି ଭାବେ ଉଭା ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ସଞ୍ଜୀବ କୁମାର ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ପାସ୍ପୋର୍ଟ ପ୍ରଦାନ ପ୍ରକ୍ରିୟା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଗଣତାନ୍ତ୍ରିକ ହୋଇପାରିଛି କାରଣ ଏହା ଦ୍ରୁତ ସୁରକ୍ଷିତ ଏବଂ ବିକେନ୍ଦ୍ରୀକୃତ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ ଆଞ୍ଚଳିକ ପାସ୍ପୋର୍ଟ ଅଧିକାରୀ ସମ୍ମିଳନୀକୁ ସମ୍ବୋଧିତ କରି ଡକ୍ଟର ଜୟଶଙ୍କର କହିଛନ୍ତି ଦେଶର ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ପାସ୍ପୋର୍ଟ ସେବା ସହଜରେ ଉପଲବ୍ଧ ହେଉଛି। ସେ କହିଛନ୍ତି ଜନସାଧାରଣଙ୍କ ଆଶା ଆକାଂକ୍ଷା ଅନୁଯାୟୀ ଏହି ପରିବର୍ତ୍ତନ ଡିଜିଟାଲ୍ ଶାସନର ଏକ ବଳିଷ୍ଠ ପ୍ରମାଣ। ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମର 2.0 ସଂସ୍କରଣ ପ୍ରକୃତରେ ଏକ ବିକଶିତ ଭାରତ ପାଇଁ ବିଶ୍ୱସ୍ତରୀୟ ଗତିଶୀଳତାକୁ ପୁନଃ ନିର୍ଦ୍ଧାରିତ କରିଛି। ପାସ୍ପୋର୍ଟ କେବଳ କିଛି ପୃଷ୍ଠାର ଏକ ପୁସ୍ତିକା ନୁହେଁ ବରଂ ଏହା ଆର୍ଥିକ ଗତିଶୀଳତା ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଜାତୀୟ ପରିଚୟର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆମ ଦେଶର ବୈଦେଶିକ ନୀତି ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଜଣେ ବିଶ୍ୱବନ୍ଧୁ ଭାବେ ପ୍ରତିଷ୍ଠିତ କରୁଛି। ଭାରତୀୟ ପାସ୍ପୋର୍ଟକୁ ସମ୍ମାନ ଓ ବିଶ୍ୱାସର ସହ ଦେଖାଯାଉଛି। ଏହି ଦସ୍ତାବିଜ ପାଇବା ପ୍ରକ୍ରିୟା ଯେପରି ଏକ ସଂଘର୍ଷ ନ ହୋଇ ସାଧାରଣ ନାଗରିକଙ୍କର ଏକ ଅଧିକାର ହୋଇ ରହିବ ତାହା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି। ବ୍ୟାଡମିଣ୍ଟନରେ ଭାରତର ଅସ୍ମିତା ଚାଲିହା ଆଜି ଚୀନ୍ଠାରେ ଅନୁଷ୍ଠିତ ମାକାଉ ଓପନ୍ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ସେମିଫାଇନାଲ୍ରେ ଦକ୍ଷିଣ କୋରିଆର କାର୍ଫ ଗା ୟୁନ୍ଙ୍କୁ ସେ ଭେଟିବେ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଏବଂ ମାକାଉ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। 2030 ମସିହା ସୁଦ୍ଧା ଅନୁଗୁଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ସମାଜ ମଙ୍ଗଳ ବିଭାଗ ଏବଂ ୟୁନିସେଫ୍ର ମିଳିତ ଆନୁକୂଲ୍ୟରେ ବ୍ଲାକ୍ ଡାଇମଣ୍ଡଠାରେ ଜିଲ୍ଲାସ୍ତରୀୟ ରଣନୀତିମୂଳକ କର୍ମଶାଳା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସରକାରୀ ଯୋଜନା ପ୍ରତ୍ୟେକ କିଶୋରୀଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ୟୁନିସେଫ୍ର ଶିଶୁ ସୁରକ୍ଷା ପରାମର୍ଶଦାତା ଘାସିରାମ ପଣ୍ଡା ଜିଲ୍ଲା କାର୍ଯ୍ୟ ଯୋଜନା ଓ ବିଭାଗୀୟ ସମନ୍ୱୟ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ଏବଂ କ୍ରୀଡ଼ାର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି 2.0 ଅନ୍ତର୍ଗତ ସିଏମ୍ ଟ୍ରଫି କବାଡ଼ି ଆନ୍ତଃ ଜିଲ୍ଲା ଜୋନ୍ 4 ଅନୁଗୁଳ ବାଳକ ଓ ବାଳିକା ଚାମ୍ପିଅନ୍ସିପ୍ 2026 ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା କବାଡ଼ି ସଂଘ, କ୍ରୀଡ଼ା ଓ ଯୁବସେବା ବିଭାଗ, ଜିଲ୍ଲା ପ୍ରଶାସନ, ଅନୁଗୁଳ ଏବଂ ଅନୁଗୁଳ ଜିଲ୍ଲା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ 4 ଜୁନ୍ରୁ 6 ଜୁନ୍ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଗୁଳ ହାଇସ୍କୁଲ ଖେଳପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ବାଳିକା ବର୍ଗରେ ଅନୁଗୁଳ 39-30 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିଅନ୍ ହୋଇଥିବା ବେଳେ ବାଳକ ବର୍ଗରେ ନୟାଗଡ଼ 46-32 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିଅନ୍ ହୋଇଥିଲା। ଓର୍ମାସର ଆନୁକୂଲ୍ୟରେ ଅନୁଗୁଳ ହାଇସ୍କୁଲ ପଡ଼ିଆରେ ସ୍ୱତନ୍ତ୍ର ଆମ୍ବ ପ୍ରଦର୍ଶନୀ ଗାଁ ଆମ୍ବ ପସରା ଆୟୋଜିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହାର ଉଦ୍ଘାଟନ କରିଥିଲେ। ଜିଲ୍ଲାର ଆମ୍ବ ଚାଷକୁ ପ୍ରୋତ୍ସାହନ ଦେବା ଏବଂ ଚାଷୀମାନଙ୍କର ପାଇଁ ପ୍ରତ୍ୟକ୍ଷ ବଜାର ସୃଷ୍ଟି କରିବା ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ। ଅନୁଗୁଳ, ଛେଣ୍ଡିପଦା ଓ କିଶୋରନଗର ବ୍ଲକର ଚାଷୀମାନେ ବିଭିନ୍ନ କିସମର ଆମ୍ବ ନେଇ ଏଥିରେ ଭାଗ ନେଇଛନ୍ତି। ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏହାର ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକର ହୋଟେଲ, ଢାବା, ଗ୍ୟାରେଜ ଓ ଜନଗହଳିପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଶିଶୁ ଶ୍ରମର କୁପ୍ରଭାବ ଏବଂ ଶିକ୍ଷାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବ। ବ୍ଲାକ୍ ଡାଇମଣ୍ଡ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟସ୍ତରୀୟ ଉଦ୍ଘାଟନର ସିଧା ପ୍ରସାରଣ ଅବସରରେ 10 ଜଣ ହିତାଧିକାରୀଙ୍କୁ ରାସନ କାର୍ଡ଼ ପ୍ରଦାନ କରାଯାଇଥିବା ବେଳେ ଆହୁରି 170 ଜଣଙ୍କୁ

0: କାର୍ଡ଼ ବଣ୍ଟନ କରାଯାଇଥିଲା। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ ସଦସ୍ୟ ପିଛା ପ୍ରତିମାସ ଅତିରିକ୍ତ 5 କିଲୋଗ୍ରାମ ମାଗଣା ଚାଉଳ ପାଇବେ। ଜିଲ୍ଲାର ପ୍ରାୟ 29,40,000 ଅଧିକ ପରିବାର ଏହାଦ୍ୱାରା ଉପକୃତ ହେବ। ଶିଶୁ ଶ୍ରମ ଉଚ୍ଛେଦ ଓ ଶିଶୁ ସୁରକ୍ଷା ଗଠନ ଲକ୍ଷ୍ୟରେ ଜିଲ୍ଲାରେ ଚାଲିଥିବା 15 ଦିନିଆ ଅଭିଯାନରେ ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ର୍ୟାଲି ଆୟୋଜିତ ହୋଇଯାଇଛି। ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ର୍ୟାଲିକୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏବଂ ଯୁଗ୍ମ ଶ୍ରମ ଆୟୁକ୍ତ କୁବେର ବେହେରା ମିଳିତ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶିଶୁ ଶ୍ରମ ନିରାକରଣ ଶିଶୁମାନଙ୍କର ଅଧିକାର ସୁରକ୍ଷା, ଶିକ୍ଷାର ଅଧିକାର ଏବଂ ସେମାନଙ୍କର ସାମଗ୍ରିକ କଲ୍ୟାଣ ସମ୍ପର୍କରେ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ହିଁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ବିଭାଗୀୟ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଏବଂ ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା ର୍ୟାଲିଟି ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ପୁରୁଣା ଅଫିସ୍ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ମାର୍କେଟ୍ ପରିକ୍ରମା କରି ଜଗନ୍ନାଥ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ, ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଏ ବିଜ୍ଞାପନ ପରେ।
2: ଘାସ କଟା ଯନ୍ତ୍ର, ପେଟ୍ରୋଲ, ଡିଜେଲ, କିରୋସିନ ପମ୍ପସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
2: ଚାଲ।
5: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
6: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
5: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
6: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ, HUID କୋଡ ନମ୍ବର ଥିବା ଗହଣା ମିଳୁଛି।
5: ତାହେଲେ ତ ବଢିଆ କଥା।
6: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର ଘାସ କଟା ଯନ୍ତ୍ର, ପେଟ୍ରୋଲ, ଡିଜେଲ, କିରୋସିନ ପମ୍ପସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା?
2: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
2: ଚାଲ।
1: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ। ପ୍ରଯୋଜନା ନାଗଭୂଷଣ ମାଝୀ, ଉପସ୍ଥାପନାରେ ଅଛନ୍ତି ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଶୁଭେନ୍ଦୁ କୁମାର ବେହେରା ଏବଂ ସତ୍ୟାନନ୍ଦ ସେଜପଡ଼ା।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକାର ଚାଷବାସ କାର୍ଯ୍ୟକ୍ରମ।
1: ଆମର ମୟୂରଭଞ୍ଜ ଜିଲ୍ଲାର ଚାଷୀ ଭାଇମାନେ ବର୍ତ୍ତମାନ ଜାଣିପାରୁଥିବେ ଯେ ପ୍ରତ୍ୟେକ ବର୍ଷ ଖରିଫ ଚାଷ ହେବା ଆଗରୁ ଯେପରି ଭାବରେ ବର୍ଷା ହୁଏ, ଏ ବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି ବର୍ଷା କମ୍ ହେବ, ଅର୍ଥାତ୍ ବହୁତ ଲେଟ୍ରେ ପୁଣି ହେବ। ତେଣୁ ଚାଷୀ ଭାଇମାନଙ୍କୁ ପୁଣି ପୁନରାବୃତ୍ତି କରିବାକୁ ହେବ। କେଉଁଥିପାଇଁ ନା କାଦୁଆ ତଳା ଫୋପାଡ଼ିବେ ଏବଂ 10-15 ଦିନ ବା 20 ଦିନ ଭିତରେ ତାକୁ ପୋତାପୋତି କରିବେ ଏବଂ ତାପରେ ଚାଷ କରିବେ। ଆଉ ଯୋଉଠି ଯେମିତି ଯଦି ପାଗ ହେଇଥିବ ଚାଷୀ ଭାଇମାନେ ବୁଣାବୁଣି କରିପାରିବେ। ତେବେ ସବୁଠୁ ବଡ଼ କଥା ହେଲା ଯେ ଧାନ ଚାଷରେ ସମଗ୍ର ଆମର ପୁଞ୍ଜି ତାକ ନ ଲଗେଇକି ଆମେ ଯଦି ଅଣଧାନ ଫସଲ ଆଡ଼କୁ ଟିକେ ମନ ଦବା ତାହେଲେ ବହୁତ ଭଲ କଥା। କିନ୍ତୁ କେତେଗୁଡ଼ା ଜମି ରହିଛି ଯୋଉଗୁଡ଼ା ଜଳ ଜମି, ଆମର ଗଭୀର ଜମି ବା ଶୂଳ କିସମର ଜମି, ସେଥିରେ ଆମେ ଅଣଧାନ ଫସଲର ଚାଷ କରିବା ପାଇଁ ଏତେ ମନ ବଳେଇ ପାରିବା ନାହିଁ। କାରଣ ବର୍ଷା ଦିନରେ ଯେହେତୁ ପରିବର୍ତ୍ତିତ ଜଳବାୟୁ ରହୁଛି, ତେଣୁ ଆମକୁ ବହୁତ କିଛି ସାବଧାନତା ଅବଲମ୍ବନ କରିବାକୁ ହବ। ଏବଂ ବିଶେଷ କରି ଆମର କାଦୁଆ ତଳା ଯଦି ଆମେ ଦବା, କୋଉ ଧାନର ଚାଷ କରିବା, କୋଉ ଧାନଟାକୁ ଆମେ ବାଛିବା, ସେଟା ଦେଖିବାର ଅଛି। ଆମ ଜମିର କିସମ ତ ଆମେ ଜାଣିଛୁ, ତଥାପି ଏ ବର୍ଷର ମାଟିର ଅବସ୍ଥା କେମିତି ଅଛି, ପାଣି କେତେ ଧରିପାରୁଛି ମାଟି ବା ଲବଣତ୍ଵ ଅମ୍ଳତ୍ଵ ଏଗୁଡ଼ିକ କେମିତି ଅଛି, ଏଗୁଡ଼ାକ ବି ନିହାତି ଯେମିତି ଆମର ରୁଟିନ ୱାଇଜ କରୁଥିଲେ ଚାଷୀ ଭାଇମାନେ କରୁଥିବେ, ତେବେ ନିଶ୍ଚିତ ଭାବରେ ସେଗୁଡ଼ାକ ଜାଣିବା ଉଚିତ। ଏବଂ ସେହି ଅନୁସାରେ ଆମେ ମାଟିକୁ ଟିକେ ଟ୍ରିଟମେଣ୍ଟ ବି କରିବା ଉଚିତ, ଯେମିତି ଆମର ଚୂନ ବ୍ୟବହାର କରନ୍ତି ବା ଆମର ପେପର ସ୍ଲେଜ୍ ବ୍ୟବହାର କରାଯାଏ, ସେଗୁଡ଼ାକ ବ୍ୟବହାର କଲେ ଆହୁରି ବହୁତ ଭଲ କଥା। ତାପରେ ଯାଇକି ଆମେ ଅନ୍ୟାନ୍ୟ କଥାକୁ ଯିବା। ବିଶେଷ କରି ଆମର ଚାଷୀ ଭାଇମାନେ ରାସାୟନିକ ସାରର ଅଭାବ ବିକ୍ରି ବା ଅଭାବୀଟା ସେମାନେ ଫେସ୍ କରନ୍ତି, ଅଭାବ ହୁଏ, ବଜାରରେ ମିଳେ ନାହିଁ ଏବଂ ତାର କାରଣ ବି ଚାଷୀ ଭାଇମାନଙ୍କୁ ଜଣା। ଯୋଉ କେତେ ଜଣ କରୁଥାନ୍ତି ସେ ବେପାର, ସେମାନେ ତାଙ୍କର ମନ ଇଚ୍ଛା ସେମାନେ ମାର୍କେଟରେ ଉପଲବ୍ଧ କରାନ୍ତି। ତାପରେ ଆଉ ଗୋଟେ କଥା, ଚାଷୀ ଭାଇମାନେ ଜାଣିଲେଣି ଯେ ଆମେ ରାସାୟନିକ ସାର ଯଦି ଅଧିକରୁ ଅଧିକ ବ୍ୟବହାର କରିବା ସେଥିପାଇଁ ଆମର ଜମିର ଅବସ୍ଥା ଖରାପ ହେଉଛି ଏବଂ ତା ସହିତ ଏଇ ଯୋଉ କୀଟମାନଙ୍କର ସଂଖ୍ୟା, ରୋଗ ସଂଖ୍ୟା ବି ସେଥିପାଇଁ ବଢୁଛି। କାରଣ ଯୋଉଠି ଆମେ ୟୁରିଆ ଆଉ ଡିଏପି ଏଗୁଡ଼ାକ ସବୁ ବେଶୀ ବିଞ୍ଚି ଚାଲିବା ସେଠି ଗଛ ହୃଷ୍ଟପୁଷ୍ଟ ହେଇଯିବ, ସେ ଠିକ୍ ଅଛି, କିନ୍ତୁ ତା ସହିତ ଆମର ରୋଗ ବି ଲାଗିବ ବହୁତ ଶୀଘ୍ର, ପୋକ ବି ଲାଗିବ ବହୁତ ଶୀଘ୍ର। ତେଣୁ ଆମେ ଜୈବ କୃଷି ଆଡ଼କୁ ମନ ବଳେଇବା। ବର୍ତ୍ତମାନ ବିଭିନ୍ନ ପ୍ରକାରର ଜୈବ ସାର, ଜୈବ ଔଷଧ, କୀଟନାଶକ ଆଉ ରୋଗନାଶକ ସବୁକିଛି ମିଳିଲାଣି, ଏପରିକି ଆମର ଫୁଙ୍ଗିସାଇଡ୍ ମଧ୍ୟ ବି ମିଳିଲାଣି। ତେଣୁ ସେଗୁଡ଼ିକ କେଉଁଠି କେମିତି ମିଳୁଛି ସେଗୁଡ଼ାକୁ ଟିକେ ବୁଝିବା ଆଉ ତାର ବ୍ୟବହାର ସମ୍ପର୍କରେ। କାରଣ ଆମେ ଯେତେବେଳେ ରାସାୟନିକ ସାର ବ୍ୟବହାର କରୁଥିଲେ ତାକୁ ବି ଆମେ ଟିକେ ଭୁଲ ଭଟକା କରିଛେ, କେଉଁଠି ଦରକାର ହେଲେ ବେଶୀ, କେଉଁଠି ଦରକାର ହେଲେ କମ୍ ଆମେ ସବୁ ବ୍ୟବହାର କରିଛୁ ମନ ଇଚ୍ଛା। କିଛି ଜଣ ଚାଷୀ ଭାଇ ଅଛନ୍ତି ସେମାନେ ପୁରା ଯୋଉ ହିସାବରେ କୁହାଯାଏ ସେଇ ହିସାବରେ କରନ୍ତି, କୃଷି ଅଧିକାରୀମାନେ ଅଛନ୍ତି ସେମାନଙ୍କ କଥା ଅନୁସାରେ କରନ୍ତି, ଆଉ କିଛି ଜଣ ମନ ଇଚ୍ଛା କରନ୍ତି। ତେଣୁ ସେଗୁଡ଼ିକ ଆଉ ଆମର ଯୋଉ ଏଇ ଯୋଉ ଜୈବ କୃଷି ପାଇଁ ଆମେ ଯିବା, ଜୈବ ସାର ହେଲା, ଜୈବ ଖତ ହେଲା, ଜୈବ ଫୁଙ୍ଗିସାଇଡ୍ ହେଲା, ଇନସେକ୍ଟିସାଇଡ୍ ହେଲା, ପେଷ୍ଟିସାଇଡ୍ ହେଲା, ସେଗୁଡ଼ିକ ବ୍ୟବହାର ଟିକେ ଆମକୁ ପୁରା ଜଗି ରଖିକି କରିବାକୁ ହବ। କିଲାକି ନା ତାର ଦାମ ମଧ୍ୟ ଅଧିକା ଅଧିକା ଭଳି ଜଣା ବି ଯିବ। ତାକୁ ସହିତ ଆମକୁ ଦ୍ରବଣ ତିଆରି କରତେ ହବ, କେତେବେଳେ ପାଣିରେ ବ୍ୟବହାର କରିବାକୁ ହବ, ଆଉ ସେଠି କେତେ ଭାଗ ମାପଟା ଠିକ୍ ଯଦି ନ ରଖିବା ଆମର ଯଥା ଖର୍ଚ୍ଚ ବି ହବ ଆଉ ଆମର ଆଶାନୁରୂପ ଆମେ ଫଳ ବି ପାଇବାନି। ହଉ, ଆଲୋଚନାକୁ ଆଗେଇବା, ତେବେ ମହାପ୍ରଭୁ ଜଗନ୍ନାଥଙ୍କୁ ଟିକେ ଡାକିକି ତାପରେ ଆଗେଇବା ଆଉ।

ବର୍ତ୍ତମାନ ଆମର ଘରମାନଙ୍କରେ ପରିବାରମାନଙ୍କରେ ଯଦିଓ ପରିବାର ସାଇଜ୍ ଛୋଟ ହେଇଯାଇଛି, ତଥାପି ବର୍ତ୍ତମାନ ଆମର ଖର୍ଚ୍ଚ ଶିକ୍ଷା ସ୍ୱାସ୍ଥ୍ୟ ଏ ଦିଗଟା ହେଉଛି ବଡ଼ ଏବଂ ଏଇ ଦିଗରେ ବେଶୀ ଖର୍ଚ୍ଚ ହେଉଛି। ତେଣୁ ବର୍ତ୍ତମାନର ଅବସ୍ଥା ଆପଣମାନେ ସବୁ ଦେଖୁଥିବେ, ଖବରକାଗଜ ହେଉ ବା ଟି ଭି ମାଧ୍ୟମରେ ହେଉ ବା ସୋସିଆଲ ମିଡ଼ିଆ ଯେଉଁଟା ସାମାଜିକ ଗଣମାଧ୍ୟମ କହୁଛନ୍ତି ତା ଜରିଆରେ ହେଉ, ବର୍ତ୍ତମାନ ଦେଶର ଏବଂ ଦେଶ ବାହାରର ଖବର ଆମେ ସବୁ ଜାଣୁଛେ। ଦେଶ ଭିତରେ ବି କ'ଣ କ'ଣ ସବୁ ପରିବର୍ତ୍ତନ ହେଇଯାଇଛି ୟା ଭିତରେ ଆମେ ସବୁ ଜାଣିଲେଣି, ଏବଂ ବିଶେଷ କରି ଯେଉଁ କେତେଗୁଡ଼ିଏ ଅସୁବିଧା ଆମକୁ ଦେଖାଯିବ ଏଇ ଯେଉଁ ଆମର ମିଡ଼ିଲ ଇଷ୍ଟର ଯୁଦ୍ଧ ପାଇଁ, ତା ଭିତରେ ସାରର ଅଭାବ, ଔଷଧର ଅଭାବ, ଏଇ ଯେଉଁ କୃଷିକୁ ନେଇକି ସେଇଟା ଗୋଟେ ଅଭାବ ରହିବ। କିନ୍ତୁ ଆମର ପିଲାମାନଙ୍କୁ ଯେଉଁ ପାଠ ପଢ଼େଇବା ଆମେ, ବର୍ତ୍ତମାନ ଆପଣମାନେ ଜାଣୁଥିବେ ଯେ ସବୁବେଳେ ସବୁ ଲୋକ କହୁଛନ୍ତି ଯେ ବାହାରେ ବହୁତ ଛୁଆ ପାଠ ପଢ଼ୁଛନ୍ତି, ବାହାରେ ମାନେ ବିଲାତରେ ଯାଇକି ପଢ଼ୁଛନ୍ତି। ଆଗରୁ ବି ପଢ଼ୁଥିଲେ, ବହୁତ ଆଗରୁ ପଢ଼ୁଥିଲେ, ଏବେ ବି ପଢ଼ୁଛନ୍ତି, ଏବଂ ସେଠି କିଛି ଶ୍ରେଣୀର ଲୋକମାନେ ପହଞ୍ଚେଇ ପାରିବେ ତାଙ୍କ ଛୁଆମାନଙ୍କୁ। ବର୍ତ୍ତମାନ କଥା ହେଉଛି କିଏ ଆମେରିକାରେ ପଢ଼ଉଛି, କିଏ ଲଣ୍ଡନରେ ପଢ଼ଉଛି, କିଏ ଅଷ୍ଟ୍ରେଲିଆରେ ପଢ଼ଉଛି, ଯେଉଁଠି ଯେମିତି ଯିଏ ଯେଉଁ ଲାଇନ୍ରେ ପାଠ ପଢ଼ିବ ଏବଂ ସେଥିରେ ଯେଉଁଠି ଭଲ ଉତ୍କର୍ଷତା ରହିଛି ସେଇ ପାଠପଢ଼ାର, ସେଇଥିରେ ସେମାନେ ଛାଡ଼ି ପାରୁଛନ୍ତି। କିନ୍ତୁ ଆମମାନଙ୍କ କଥା ତ ଅଲଗା, ଆମେ ତ ଛାଡ଼ି ତ ପାରିବାନି, କିନ୍ତୁ ଆମର ଏଇଠି ବି ବହୁତ ଘରୋଇ ଅନୁଷ୍ଠାନ ଅଛି। କିନ୍ତୁ ଘରୋଇ ଅନୁଷ୍ଠାନରେ କେଉଁଠି କିପରି ଭାବରେ ତାର ପରିଚାଳନା ଦାୟିତ୍ୱ କେମିତି ନିଆହେଉଛି ସେଇଟା ବହୁତ ବଡ଼ କଥା। କାରଣ ବହୁତ କଲେଜ ହେଇଯାଇଛି ଆମର, ସିଧା ଫାଷ୍ଟ ହ୍ୟାଣ୍ଡ ଇନଫର୍ମେସନ୍ ଆମେ ସଂଗ୍ରହ କରିଛୁ ଯେ ପରିଚାଳନା କରିବା ତ ଦୂରର କଥା, ସେମାନେ ପାଠ ବିଷୟରେ ବିଲକୁଲ ଜାଣିନାହାନ୍ତି। କିଏ ଏମିତି 6-7 ପର୍ଯ୍ୟନ୍ତ ବି ପାଠ ପଢ଼ିଛନ୍ତି, ସେଇଭଳିଆ ଅଛି ତାଙ୍କର, ହୁଏତ କିଛି କରିଛନ୍ତି, କେଠି କମିଟି ଅଛି, କେଠି ଗଭର୍ଣ୍ଣିଂ ବଡ଼ି ଅଛି, କେଠି ଟ୍ରାଷ୍ଟ ଅଛି, ଏମିତି ସବୁ କିଏ କିଏ ନିଜେ ନିଜେ ଦୋକାନ ଖୋଲିଲାର କ'ଣ ଖୋଲିଦେଇଛନ୍ତି, ନିଜେ ମାଲିକ ହେଇକି, ଆଉ ଆଫିଲିଏସନ୍ ଆପ୍ରୁଭାଲ୍ ଆମର ଭାରତବର୍ଷରେ କିଛି ଅଭାବ ନାହିଁ, ଅସୁବିଧା ନାହିଁ। ବର୍ତ୍ତମାନ ଆପଣମାନେ ଜାଣିପାରୁଥିବେ ଯେ ପ୍ରାୟ କହିବାକୁ ଗଲେ ସବୁଠି ମାନେ କାଇଦା କାନୁନ ଟିକେ ଜାଣିଥିଲେ ଆଉ ହେଇଯିବ କଥାବାର୍ତ୍ତା, ଆଉ ହେଇଯିବ ଆମର ଆପ୍ରୁଭାଲ ଆଫିଲିଏସନ୍ ଇତ୍ୟାଦି ଇତ୍ୟାଦି। କିନ୍ତୁ ଆପ୍ରୁଭାଲ ଆଉ ଆଫିଲିଏସନ୍ ଥାଇକି ସେ କଲେଜରେ ପିଲା ପାଠ ପଢ଼ି ସାରିଲା ପରେ, ସାର୍ଟିଫିକେଟ୍ଟା ପାଇସାରିଲା ପରେ ଯେଉଁ ଚାକିରି ପାଇଁ ଯେଉଁ ଜିନିଷ ଦରକାର, ଅର୍ଥାତ୍ ଟିକେ ପାଠ ପଢ଼ିଥିବା ଦରକାର, ଟିକେ ସଫ୍ଟ ସ୍କିଲ୍ ଥିବା ଦରକାର, ସେଇଗୁଡ଼ାକ ସେ ପାଇପାରିବ କି ନାହିଁ। ପୂର୍ବରୁ ଯଦି ଆମେ ଠିକ୍ କରୁଛେ ଗୋଟେ ପାର୍ଟିକୁଲାର ନିର୍ଦ୍ଦିଷ୍ଟ କଲେଜକୁ, ତାହେଲେ ପୂର୍ବରୁ ପାଠ ପଢ଼ିଥିବା ପିଲା ଏବଂ ତାର ଗାର୍ଡିଆନ୍, ପିଲାମାନେ ବି ଅନେକ ସମୟରେ ବର୍ତ୍ତମାନ ଏମିତି ବି କାମରେ ଲିପ୍ତ ହେଲେଣି, କିଛି କଲେଜରେ ଏମିତି ବି ଅଛନ୍ତି, ପିଲାମାନଙ୍କୁ ବି ନିଯୁକ୍ତି କରିଦିଆ ହେଉଛି ଯେ ତୁମେ ଆଣ ପିଲା, ଆଣ ପିଲା ଆଣିକି ଆଡ଼ମିସନ୍ କରାଅ, ଆଉ ତୁମର ଭଲ ଠିକ୍ କଥା ବା ଭୁଲ ଠିକ୍ କଥା ବୁଝି ଦିଆଯିବ, ଏମିତି ସବୁ କଥା। ତେଣୁ ପିଲାମାନେ ନିଶ୍ଚିତ ଭାବରେ ମାର୍କେଟିଂ କରିଦେବେ ବା କହି ଗୋଟେ ଷ୍ଟାଫ୍ ବି ମାର୍କେଟିଂ କରିଦେବ, କିନ୍ତୁ ସେ ମାର୍କେଟିଂଟା କେତେ ଦୂର ସତ ସେଇଟା ବଡ଼ କଥା। କାରଣ ସମସ୍ତେ କହନ୍ତି ଆପଣା ଭେଣ୍ଡି ସୁନା, ତେଣୁ ସେଇ ଲାଗି ଆମେ ଜାଣିବା ଯେ ପରଖିକି ଦେଖିବା ଯେ ପ୍ରକୃତରେ ଠିକ୍ କଥା ତ, ଜଣଙ୍କୁ ବି ପଚାରିଲେ ହେବନି, ଜଣେ ଦୁଇ ଜଣଙ୍କୁ ପଚାରିଲେ ବି ହେବନି, ଟିକେ

ଭଲକି ବୁଝିବାକୁ ହବ ଯେ ପ୍ରକୃତରେ ସେ ପାଠଟାର କେତେ ଉପାଦେୟତା ଅଛି, ଏବଂ ପାଠ ପଢ଼ାଉଥିବା ଲୋକମାନେ କେତେ ଦୂର କ'ଣ ଜ୍ଞାନ ଦେଇପାରୁଛନ୍ତି, ସେମାନଙ୍କର ସିଧାସଳଖ ତାଙ୍କର ପାଠ ପଢ଼ାଇବା ପାଇଁ ମନ ମାନେ ମନ ମାନସିକତା ଅଛି ନା ନାହିଁ। କାରଣ ବହୁତ ଜଣ ଖାଲି ବ୍ୟାଗ୍ ବ୍ୟାଗ୍ ଧରିକି ଆଉ ପୁରା ଦେଖାଯିବା ପୁରା ଅଧ୍ୟାପକ ପ୍ରାଧ୍ୟାପକ ଇତ୍ୟାଦି ଇତ୍ୟାଦି ପାଇଁ ବି ବହୁତ ଜଣ ସେଇଭଳିଆ ବି ଅଛନ୍ତି। ତେଣୁ ସେ ଯେଉଁ କୁହନ୍ତିନି ଯେ ଖୋଳଟା ପରିବର୍ତ୍ତନ କରିଦେଲେ ଶିଆଳଟାକୁ ବାଘ କରିଦେଇ ହେବ କି? କରିହେବନି। ତେଣୁ ବାଘର ଯେଉଁ ବଳବୀର୍ଯ୍ୟ ଥିବା ଉଚିତ ସେଇଟା ଥିଲେ ଯାଇକି ଆମେ ବାଘ କହିପାରିବା। ଠିକ୍ ସେଇଭଳିଆ ଆମେ ପାଠ ପଢ଼ାଇବା ଆଗରୁ ଯେହେତୁ ଗୋଟେ ଆମେ ଘରୋଇ ଅନୁଷ୍ଠାନରେ ପଢ଼ାଇବା ସେଠି ଗୁଡ଼ାଏ ଖର୍ଚ୍ଚ ହୁଏ, ପଇସା ବହୁତ ଲାଗେ, ଏବଂ ଆପଣ ଜାଣିଛନ୍ତି ଯେ ଚାଷୀ ଯଦି ଥରେ ହୁଡ଼ିଲା ଗୋଟେ ଚାଷ ସିଏ ନଷ୍ଟ ହୋଇଯିବ ତାର, କିନ୍ତୁ ଗୋଟେ ଛାତ୍ର ଯଦି ବାଟ ହୁଡ଼ିଲା ତାହେଲେ ତାର ଜୀବନ ମାଟି ହେବାର ବି ସମ୍ଭାବନା ଅଛି। ଏବଂ ଅନେକାଂଶରେ ଆମେ ଦେଖୁଛୁ ଆମର ଦାୟିତ୍ୱହୀନତା କେତେ ରହୁଛି ଏବଂ ପରୀକ୍ଷା ଗୁଡ଼ାକ କେମିତି ସବୁ କରାହେଉଛି ଆମ ଭାରତବର୍ଷରେ। ତେଣୁ ବହୁତ କଥା ଚିନ୍ତା କରିବାକୁ ହେବ ବର୍ତ୍ତମାନ ଶିକ୍ଷା ଦେବା ଆଗରୁ, ଏବଂ ପିଲାଙ୍କୁ 2-3 ବର୍ଷ ହଉ 4 ବର୍ଷ ହଉ ଯେଉଁ କୋର୍ସରେ ଆମେ ଆଡ଼ମିସନ୍ କରାଇବା ସେ ତା ଆଗରୁ ଟିକେ ନିଶ୍ଚିତ ଭାବରେ ଚିନ୍ତା କରିବା ଯେ ଆମେ ଗୋଟେ ଲଙ୍ଗ୍ ଟର୍ମ କମିଟମେଣ୍ଟ ଭିତରକୁ ଯାଉଛେ, ଗୋଟେ ବଡ଼ ଏଗ୍ରିମେଣ୍ଟ ଭିତରକୁ ଯାଉଛେ। ତେଣୁ ସେ ଏଗ୍ରିମେଣ୍ଟରେ ପଶିବା ଆଗରୁ ଆମେ ନିଶ୍ଚିତ ଭାବରେ ସାବଧାନ ହେବା ଯେ ଆମେ 60,000 ହଉ 65,000 ହଉ 70,000 ହଉ ଲକ୍ଷେ ହଉ ବା 1.5 ଲକ୍ଷ ହଉ ଯେତେ ବି ଟଙ୍କା ଦେବା ସେଇଟା ଆମରି ଆୟ ହେଇଥିବା ଟଙ୍କା, ଆମର କଷ୍ଟ ଅର୍ଜିତ ଧନ। ଏବଂ ଆମେ ଜାଣୁଛେ ବର୍ତ୍ତମାନ ଯେଉଁ ସବୁ କିଛିର ସମସ୍ୟା, ରେଟ୍ ବି ବଢ଼ିଛି, ଗ୍ୟାସ୍ ମିଳୁନି, ତେଲ ନାହିଁ, ସବୁ ରକମ ଅସୁବିଧା ଭିତରେ ତଥାପି ଆମେ ଦେଖିପାରୁଛୁ ଯେ ଗୋଟେ ଗୋଟେ ମାନେ ନିର୍ଦ୍ଦିଷ୍ଟ ଦିଗ ରହିଛି ସେ ଅବହେଳା ହେଇକି ଚାଲିଛି। କିନ୍ତୁ ଆମେ ଯଦି ନିଜ କ୍ଷେତ୍ରରେ ଆମ ନିଜ ପିଲାମାନଙ୍କ କ୍ଷେତ୍ରରେ ଅବହେଳା କରିବା ତାହେଲେ ଆମ ପିଲାର ଭାଗ୍ୟ ବି ଖରାପ ହେବ, ତା ସହିତ ଆମର ମଧ୍ୟ ଭାଗ୍ୟ ଖରାପ ହେବ। କାରଣ ପିଲାଟାକୁ ଆମେ ହୁଏତ ସବୁଦିନ ପାଇଁ ଦେଖି ନପାରିବା, କିନ୍ତୁ ଆମେ ଥିବା ପର୍ଯ୍ୟନ୍ତ ଆମେ ଦେଖିବା ଆମ ରହିଛି ଗହଣରେ ଯେତେବେଳେ ଛୁଆଟା ସିଏ ଠିକ୍ ଭାବରେ ତାର ପାଠ ଯେତିକି କରାମତି ଯେତିକି ସେଇ ହିସାବରେ ସିଏ ଠିକ୍ ପାଠ ପଢ଼ୁଛି ନା ନାହିଁ, ଠିକ୍ ଜାଗାରେ ପହଞ୍ଚିଲା ନା ନାହିଁ। କାରଣ ଆମେ ଭୁବନେଶ୍ୱରକୁ ଯିବା ପାଇଁ ଲକ୍ଷ୍ୟ ରଖିବା, ଦେପଟେ ଦେଇକି ଏପଟେ କେଉଁଝର ଯିବା ରାସ୍ତାରେ ଯାଉଥିବା ଯେଉଁ ବସ୍ଟାକୁ ଯଦି ବସେଇଦେବା ବସ୍ରେ ତାହେଲେ ଛୁଆଟା ପହଞ୍ଚି ପାରିବନି, ସେଠି ଯିବ ଯେ କେଉଁଝରରୁ ଫେର ଘୁରିକି ଯିବ କଟକ ହେଇକି, ତେଣୁ ଘୁରା ପଡ଼ିବ। ତା ମାନେ ହେଉଛି ବର୍ଷେ 2 ବର୍ଷ ନଷ୍ଟ କରିବା କି ଲାଗି ବା ଆମର ପଇସା କି ଲାଗି ନଷ୍ଟ ହେବ। ତେଣୁ ଆମେ ଭଲକି ଚିନ୍ତା କରିକି ପାଠ ପଢ଼ାଇବା। ଆଉ ଗୋଟେ ଦେଖନ୍ତୁ ହେଲ୍ଥର, ସେମିତି ବିଭିନ୍ନ ଏଇ ଯେଉଁ COVID-19 ଆସିବା ପରଠୁ କେତେ କଥା ଆପଣ ଶୁଣୁଥିବେ, ସେଇଟା ବିଲକୁଲ ରୋଗ କି ରୋଗ ନଥିଲା ଅଲଗା କଥା, କିନ୍ତୁ ଭ୍ୟାକ୍ସିନ୍ ଦିଆହେଉ ନ ଦିଆହେଉ ଲୋକ କିନ୍ତୁ ବହୁତ ଫୁକ ମାଛି ରକମ ମରିଲେ, ଏବଂ ଲୋକମାନଙ୍କୁ ଛୁଇଁ ବି ହେଲାନି। ଆମର ଆତ୍ମୀୟ ସ୍ୱଜନ ଯେଉଁମାନେ ବି ଚାଲିଗଲେ ସେମାନଙ୍କୁ ଆମେ ଛୁଇଁ ପାରିଲୁନି, ଏବଂ ତାପରେ ପରେ ଅନେକ ପ୍ରକାର ସବୁ ଶୁଣାଯାଉଛି କଥା। ତେବେ ଆମ ହେଲ୍ଥର ଦାୟିତ୍ୱ ବି ଆମର, ଯଦିଓ ଡାକ୍ତରଙ୍କୁ ଆମେ ଗୋଟେ ବିଶ୍ୱାସ କରୁ, ସେ ହୋମିଓପାଥିକ ଡାକ୍ତର ହଉ ଏଲୋପାଥିକ ଡାକ୍ତର ହଉ କି ଆୟୁର୍ବେଦିକ ଡାକ୍ତର ହୁଅନ୍ତୁ, ଆମେ ଡାକ୍ତରଙ୍କୁ ବିଶ୍ୱାସ କରିବା, କିନ୍ତୁ ଆମ ହେଲ୍ଥର କଥା ବି ଆମକୁ ବୁଝିବାକୁ ହେବ। ଅର୍ଥାତ୍ ଆମ ହେଲ୍ଥ ଖରାପ ହେବା ଆଗରୁ ଆମେ ଟିକେ ସାବଧାନ ହେବା, ପୁଣି ଯଦି ଖରାପ ହେଲା କେଉଁ ଜିନିଷଟା ନେଲେ, କାରଣ କେତେଗୁଡ଼ା ଜିନିଷ ଅଛି ଯେଉଁ ଜିନିଷଟା ଆମେ ଯେ ଔଷଧ ହିସାବରେ ଯଦି ବ୍ୟବହାର କରିଦେଉଛେ ତାହେଲେ ସିଏ ମରିବା ପର୍ଯ୍ୟନ୍ତ ସିଏ ଚାଲିବ। ଯେମିତି ଉଚ୍ଚ ରକ୍ତଚାପର ଔଷଧ କେବେ ବି ଛାଡ଼ିବା କଥା ନୁହେଁ, ଡାକ୍ତରମାନେ ବି କହିବେ, ଏବଂ ସେଇଟା ବି ତାର ଯେଉଁ ରହିଛି ଔଷଧ ନେବା ପରେ ଯେଉଁ ନିଦାନ, ସେ ନିଦାନର ରୁଲ୍ ଅନୁସାରେ ମାନେ ନିୟମ ଅନୁସାରେ ଆମକୁ ନେବାକୁ ହେବ। ଠିକ୍ ସେମିତି ଆମର ଯେଉଁଟା କହୁଛନ୍ତି ମଧୁମେହ ରୋଗ, ଥରେ ଯଦି ଆମେ ଷ୍ଟାର୍ଟ କରିଦେଲୁ କ'ଣ ସେଇଟା ଆମେ ବିଭିନ୍ନ ପ୍ରକାର ଔଷଧ ଖାଉଛୁ, ଏପଟେ ପୁଣି କ'ଣ ନିଆହେଉଛି, ବିଭିନ୍ନ ରକମ ଇଞ୍ଜେକ୍ସନ୍ ନିଆହେଉଛି, ଖାଇବା ଆଗରୁ ଇଞ୍ଜେକ୍ସନ୍ ନିଆହେଉଛି, ସେଇଟା ବି ଥରେ ଷ୍ଟାର୍ଟ ହେଇଗଲା ମାନେ ଚାଲିଲା, ସିଏ ପୁରା ମାନେ ମରିବା ପର୍ଯ୍ୟନ୍ତ ସେ ମାନେ ଚାଲିଲା। ତେଣୁ ହେଲ୍ଥର ବି ଆମର ନିଜ ହେଲ୍ଥର ଗାର୍ଡିଆନ୍ ଆମେ ନିଜେ, ଆମ ପରିବାରର ସଦସ୍ୟମାନଙ୍କର ସ୍ୱାସ୍ଥ୍ୟର ଗାର୍ଡିଆନ୍ ହେଉଛନ୍ତି ଆମେ ନିଜେ। ଆମେ ନିଜେ ଚିନ୍ତା କରିବା ଯେ କେଉଁଟା କଲେ ଠିକ୍ ହେବ, କାରଣ ସବୁଥିରେ ତ ପଇସା ଖର୍ଚ୍ଚ କରାହେଉଛି, ଯେଉଁଥିରେ ଔଷଧ କିଣିବା ବି ପଇସା ଖର୍ଚ୍ଚ, ଡାକ୍ତରକୁ ଦେଖାଇବା ବି ପଇସା ଖର୍ଚ୍ଚ, ତେଣୁ ପଇସା ଖର୍ଚ୍ଚ ସାଙ୍ଗରେ କିଛି କଥା ନାହିଁ, କିନ୍ତୁ ପଇସାଟା ସଦୁପଯୋଗ ହେଲା ବୋଲି ଆମେ ଜାଣିବା କେମିତି, ନା ଯଦି ଆମର କାମ ରାସ୍ତା ସବୁ ଠିକ୍ ଥାଏ ଏବଂ କିଛି ଦିନ ପରେ ରୋଗ ଭଲ ହେଇଗଲା, ଆମେ ସୁସ୍ଥ ହେଇଗଲୁ, ଏବଂ ତାପରେ ସହଜ ସରଳ ଜୀବନଯାପନ ସୁସ୍ଥ ଜୀବନଯାପନ କରିପାରିଲୁ, ତେବେ ଆମର ପଇସାଟା ଆମେ ଯେଉଁ ଖର୍ଚ୍ଚ କଲୁ ସିଏ ନିଶ୍ଚିତ ଭାବରେ ସାର୍ଥକ ହେଲା ବୋଲି ଆମେ ଭାବିବୁ। ଆଉ ଗୋଟେ କଥା, ସେମିତି ଚାଷୀ ଭାଇମାନେ ଜାଣୁଥିବେ ବର୍ଷକୁ ମାର୍ଚ୍ଚ ମାସରେ ଆମକୁ ଥରେ ଯାଇକି ଜମିର ଟିକସ ଦେବାକୁ ହୁଏ, ତେଣୁ ପ୍ରତ୍ୟେକ ବର୍ଷ ପ୍ରାୟ କହିବାକୁ ଗଲେ ମାର୍ଚ୍ଚ ମାସରେ ଆଗରୁ ତାଗିଦ କରାହେଉଛି।

ତ ଅଲଗା ଟାଇପ୍ର ସିଚୁଏସନ୍ ହେଇଛି। ପ୍ରଜାମାନଙ୍କୁ ବି ବେଳେବେଳେ ରାଜା କରିଦିଆ ହେଉଛି, ଆଉ ରାଜାମାନଙ୍କୁ ବି ବେଳେବେଳେ ମାନେ ପ୍ରଜାମାନଙ୍କୁ ବି ବେଳେବେଳେ ଚିନ୍ତା ମାନେ ଭୁଲକୁ ପ୍ରାୟଶ୍ଚିତ କରତେ କରତେ ତାଙ୍କର ଦିନ ସରିଯିବ, ସେଇଭଳିଆ ପରିସ୍ଥିତି ବି ଆସୁଛି ବେଳେବେଳେ। ତେଣୁ ରେଭିନ୍ୟୁର ଯେଉଁ କାମ ସେଇଟା ଆମର ତ ପ୍ରାୟ କହିବାକୁ ଗଲେ 26 ବ୍ଲକ୍ରେ, ବହୁତଗୁଡ଼ା ବ୍ଲକ୍ରେ ବର୍ତ୍ତମାନ ତହସିଲ ଅଫିସ୍ ହେଇଗଲାଣି, ସବୁଠି ଛୁଟିଆ ଛୁଟିଆ କୋର୍ଟ ବି ଚାଲିଛି। ଏବଂ ଆମେ ଯାଇକି ତହସିଲ ଅଫିସ୍ରେ ଯାଇ RI ଅଫିସ୍ରେ ଯାଇକି ଆମ ଟିକସଟା ଯେତିକି ଦେବା କଥା, ଆମ ଘର ୱାର୍ଡ଼ର ଟିକସ ହେଲା ବା ଆମର ଜମିର ଟିକସ ହେଲା, ଆମେ ଠିକ୍ ସମୟରେ ଦେଇ ଆସିବା। ସା ତ ବହୁତ ନଗଣ୍ୟ, ବହୁତ କମ୍ ପଇସା, କିନ୍ତୁ ଆମେ ଟାଇମଲି ଦେଇକି ପାଉତିଟା ନେଇ ଆସିଥିଲେ ଆମ ପାଖରେ ଜାଣିକି ରହିଲା, ଆଉ ଆମେ ଯେମିତି ଯାଇକି ନିଜ ଜମି ବାଡ଼ିକି ଦେଖିକି ଆସୁଛେ ଠିକ୍ ସେମିତି ଆମର ଆମର ଟିକସଟା ଦେଇ ଆସିଲା ପରେ ପାଉତି ଆଣିକି ରଖିକି ଘରେ, ବହୁତ ଜଣ ବି ଫାଇଲ ଫାଇଲ କରିକି ରଖନ୍ତି, ଇଲେକ୍ଟ୍ରି ବିଲ୍ ଦିଆହେଉଛି ତାର ଗୋଟେ ଫାଇଲ, ଆଉ ସେସ୍ ଦିଆହେଉଛି, ଟ୍ୟାକ୍ସ ଦିଆହେଉଛି ତାର ଗୋଟେ ଫାଇଲ, ଯାହା ଯେତେବେଳେ ରହୁଛି ଗୋଟେ ନିଶ୍ଚିତ ଭାବରେ ଆମେ ଫାଇଲ କରିକି ରଖିବା। ଯେମିତି ଆମେ ପ୍ରେସ୍କ୍ରିପ୍ସନ୍ ଗୁଡ଼ାକ ବି ସେମିତି, ପ୍ରେସ୍କ୍ରିପ୍ସନ୍ ଗୁଡ଼ାକ ଡାକ୍ତର ଦେଇଛନ୍ତି ତାକୁ ବି ଫାଇଲ କରିକି ରଖିବା, କାରଣ ଗୋଟେ ଛୁଆମାନଙ୍କର ଦରକାର ପଡ଼େନି, କିନ୍ତୁ ବୟସ୍କ ହେଇଗଲା ପରେ ବିଶେଷ କରି 40 ପାର ହେଇଗଲା ପରେ କହିବାକୁ ଗଲେ ଆମକୁ ସେଗୁଡ଼ାକୁ ରଖିବାକୁ ହବ, ଏବଂ ଦରକାର ପଡ଼ିଲେ ଡାକ୍ତରମାନେ ଯେତେବେଳେ ପଚାରିବେ ଆମକୁ ବିଭିନ୍ନ ପ୍ରକାର ଧାରଣା ଦେବାକୁ ହବ ଯେ ପ୍ରକୃତରେ କଥା ବହୁତ ଦିନ କ'ଣ ହେଇଥିଲା, ଏବଂ ସେହି ଅନୁସାରେ ଆମେ ଔଷଧ ପତ୍ର କ'ଣ ନେଇଥିଲୁ ଏବଂ କେତେ ଦିନ ଧରିକି ନେଇଥିଲୁ ସବୁ କଥା କହିପାରିବା ପ୍ରାଞ୍ଜଳ ଭାବରେ ଡାକ୍ତରଙ୍କ ପାଖରେ। ତେଣୁ ଏଇସବୁ କଥାଗୁଡ଼ିକ ଯଦିଓ ଛୁଟିଆ, କିନ୍ତୁ ଆମେ ଅନେକ ସମୟରେ ଭୁଲିଯାଉ, ଆମକୁ ସତର୍କ କରିବା ପାଇଁ କେହି ନଥାନ୍ତି, କାରଣ ବେଳେବେଳେ ଦେଖିବେ ନିଜେ ଅନୁଭବ କରୁଥିବେ ଯେ ଆମେ ଯେତେବେଳେ ଅସୁବିଧାରେ ପଡ଼ୁନେ ଆଉ କେହି ଅସୁବିଧାରେ ପଡ଼ୁଛେ ଆମେ ସାଙ୍ଗେ ସାଙ୍ଗେ ତାକୁ ଗୋଟେ ବୁଦ୍ଧି ଦେଇଦେଇଛେ, କିନ୍ତୁ ନିଜେ ଯେତେବେଳେ ଆମେ ଅସୁବିଧାରେ ପଡ଼ୁଛେ ସେତେବେଳେ ହଠାତ୍ ଆମକୁ ବୁଦ୍ଧିଟା ଜୁଟୁନି। ଯେମାନେ ବୁଦ୍ଧି ଦେଉଥିବେ ଦେଖିବେ ବହୁତ ବଡ଼ ବଡ଼ ଡାଇରେକ୍ସନ୍ ଦିଅନ୍ତି ବଡ଼ ବଡ଼ ଲୋକ ସବୁ, କିନ୍ତୁ ଦେଖିଲା ବେଳକୁ ନିଜ ବେଳକୁ ବୁଦ୍ଧିଟା ଆସୁନଥାଏ। ତେଣୁ ମନେ ପକାଇଦେବା କଥା। ହଉ, ଆଉ ସମୟ ତ ଅଛି, ଗୋଟେ ଝୁମର ଶୁଣିକି ଯିବା ଆଉ।

0: ବାଇନ ଭାଇ, ତାଙ୍କ ଘର ପ୍ରତାପପୁର। ଆସନ୍ତୁ, ସେ କିଭଳି ଭାବରେ ଭଜନ କୀର୍ତ୍ତନ ଏବଂ ନିଜର ଜୀବନ ଜୀବିକା ଦୀର୍ଘଦିନ ଧରି କରି ଆସିଛନ୍ତି, ତାଙ୍କ ମୁହଁରୁ ଦ୍ୱିପଦ କଥା ଶୁଣିବା।
1: ନମସ୍କାର, ମୋର ନାମ ପ୍ରହ୍ଲାଦ ଦାସ, ବାପା ନାଁ ଭଗବାନ ଦାସ, ମା ନାଁ ଉନ୍ଦିଆମଣି ଦାସ, ଘର ପ୍ରତାପପୁର। ମୋର ପିଲାକାଳରୁ ମୁଁ ଏଇ କୀର୍ତ୍ତନରେ ମାତିକିରି ମୁଁ ପାଠପଢ଼ା ବି ଛାଡ଼ିଦେଲି, ଚାକିରି ବି ହେଇଥିଲା, ଚାକିରି ବି ଛାଡ଼ିଦେଲି।
0: କେତେ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି?
1: ଦ୍ୱିତୀୟ ଶ୍ରେଣୀ।
0: ବର୍ତ୍ତମାନ ବୟସ କେତେ ହେବ?
1: 82 ହେଲା।
0: ବୟସର ଅପରାହ୍ନରେ ଆପଣ ପହଞ୍ଚିଛନ୍ତି। ଦ୍ୱିତୀୟ ଶ୍ରେଣୀ ପାଠ ପଢ଼ିଲା ବେଳେ ଆପଣଙ୍କର ଗାଁ ପରିସ୍ଥିତି କେମିତି ଥିଲା?
1: ସେତେବେଳେ ଯାହା ଥିଲା, ଆଉ ମାଷ୍ଟରମାନଙ୍କୁ ସବୁ ପିଲାମାନେ ଭୟ କରୁଥିଲେ, ଆଉ ଚାଟଶାଳୀରେ ପାଠ ପଢ଼ା ହେଉଥିଲା। ଭୂଇଁ ଖଣ୍ଡିରେ ସେତେବେଳେ ମୟୂର ପଙ୍ଖୁରେ କଲମରେ କାଳି ବୁଡ଼େଇକି ଲେଖା ହେଉଥିଲା। ବର୍ତ୍ତମାନ ତ ବହୁତ ଆଗେଇ ଯାଇଛି, ବିଜ୍ଞାନ ଯୁଗ, ବିଭିନ୍ନ ପ୍ରକାର ସିଷ୍ଟମ ବାହାର କରିଦେଇଛନ୍ତି, କିନ୍ତୁ ବର୍ତ୍ତମାନ ସେଗା ସବୁ ସେତେବେଳେ ନଥିଲା କିଛି ଆମ ପଢ଼ା ସମୟର।
0: ଆପଣଙ୍କର ସେଇ ବିଦ୍ୟାଳୟର ନାଁ କ'ଣ? ପ୍ରାଥମିକ ବିଦ୍ୟାଳୟର ନାମ
1: ପ୍ରତାପପୁର ସେ ପ୍ରାଥମିକ ବିଦ୍ୟାଳୟ।
0: ବର୍ତ୍ତମାନ ଯାହା ଅଛି ସେୟା?
1: ହଁ, ସେୟା।
0: ସେତେବେଳେ ମାଟି କାନ୍ଥ ଥିଲା ନା କେମିତି କ'ଣ ଥିଲା?
1: ନା, ଟିଣ ଘର ପକ୍କା କାନ୍ଥ, ସେ ରାଜୁଡ଼ା ସମୟରୁ ଜଗନ୍ନାଥ ମନ୍ଦିର ସାମନା କୁଲଟା, ପିଲାମାନେ ସବୁ ଆସିକିରି ପ୍ରାର୍ଥନା, ସେ ଠାକୁରଙ୍କୁ ଚାହିଁକିରି ସମସ୍ତେ ପ୍ରାର୍ଥନା କରନ୍ତି। ନିଜ ହାତରେ ସମସ୍ତେ ପିଲା ସବୁ ସ୍କୁଲ ଏରିଆକୁ ସବୁ ସଫା କରନ୍ତି, ଯେତେ ପତ୍ର ଯନ୍ତ୍ର ପଡ଼ିଥିବ ସବୁ କୁଡ଼େଇକି ସବୁ ଫିଙ୍ଗନ୍ତି, ସବୁ ସଫା ସୁତୁରା କରିକି, ତାପରେ ପ୍ରାର୍ଥନା କରିକିରି ତାପରେ ସ୍କୁଲକୁ ଘରେ ପଶିକିରି ପାଠ ପଢ଼ନ୍ତି।
0: ସେତେବେଳେ ସବୁ କି ପ୍ରାର୍ଥନା ବୋଲାଯାଉଥିଲା?
1: ଆହେ ଦୟାମୟ ବିଶ୍ୱବିହାରୀ, ଘେନ ଦୟା ବହି ମୋର ଗୁହାରୀ,
0: ଏଇ ପ୍ରାର୍ଥନା ଗାଉଥିଲେ।
1: ହଁ, ଆଉ ରଘୁପତି ରାଘବ ରାଜାରାମ, ପତିତ ପାବନ ସୀତାରାମ।
0: ଯେତେବେଳେ ଆପଣ ଯୁବକ ହେଲେ କିସ କାମ କରିକିରି କେମିତି କ'ଣ ଆପଣଙ୍କର ବାପା ତ କହିଥିବେ ଏଇ କାମ କର ରୋଜଗାର ପାଇଁ?
1: ମୋତେ ରୋଜଗାର ପାଇଁ ଯାହା କିଛି କାମ ସେ କହୁଥାନ୍ତି, ମୁଁ ବାପାଙ୍କୁ ଲୁଚିକିରି ପଳେଇଯାଏ କେଡ଼ି କୀର୍ତ୍ତନ ହେଲେ ସିଆଡ଼େ ପଳେଇଯାଏ। କୀର୍ତ୍ତନରେ ପଇସା ତ ମିଳେନି, ସେତେବେଳେ ଟଙ୍କେ ଚାରଣା ପଇସା ବି ଦେଖି ମିଳେ, 24 ପ୍ରହର, 5 ରାତ୍ର, ନବରାତ୍ର, 8 ପ୍ରହର ଆମେ ସବୁ ଖଟି ଦିନ ରାତି, ଶିକ୍ଷାଠି ଖାଇବା ପିଇବାରେ ଅସୁବିଧା, କେଠି ବି ସୁବିଧା। କିନ୍ତୁ ଆମର ଯେଉଁ କଥା ହେଇଛି, କୀର୍ତ୍ତନରେ ଆମେ କେମିତି ନାମ କରିବା, ଆମ ଠାକୁରଙ୍କ ନାମ ଯେମିତି ପ୍ରତାପପୁର ରହିବ, ଆମେ ସେ ଉଦ୍ଦେଶ୍ୟରେ ଆମେ ଖଟି, ଆଉ ଯେତେ ଦଳ ଆସନ୍ତି ସମସ୍ତଙ୍କ ଅପେକ୍ଷା ଆମେ କେମିତି ଭଲ କରିବା, ଆମର ଉଦ୍ଦେଶ୍ୟ ଏଇଟା ଥାଏ।
0: ସେତେବେଳେ ଆପଣଙ୍କ ଦଳରେ କିଏ କିଏ ସବୁ ଥିଲେ, କେତେ ଲୋକ ଥିଲେ?
1: ଆମର 25 ଜଣ ମେମ୍ବର ଥିଲେ, ବର୍ତ୍ତମାନ ଆଉ କେହି ନାହାନ୍ତି, ଆଉ 2 ଜଣ ଅଛନ୍ତି, ମୁଁ ଅଛି, ଆଉ 2 ଜଣ ଅଛନ୍ତି।
0: ସେତେବେଳେ ସବୁ କି କି କୀର୍ତ୍ତନରେ?
1: ବାଦ୍ୟଯନ୍ତ୍ର ଆମର ଖୋଳ, ଆଉ ସୁରମାଦଳ ହେଲା ଠୁଙ୍ଗରି, ସାଇ, କର୍ଣ୍ଣେଟ, ଦାସକାଠିଆ, ଖଞ୍ଜଣି, ନାଉତୁମ୍ବି, ସେଇଟା ଆନନ୍ଦ ଲହରୀ କୁହନ୍ତି ସେଇଟାକୁ, ଏଇସବୁ ଥାଏ, ଆଉ କୁବ୍ଜି ଆଉ ଝାଞ୍ଜ। ଆଉ
0: ଏଇ ଯେଉଁ କହିଲେ ଆପଣ ଅଷ୍ଟମ ପହରୀ, 24 ପହରୀ, ଏଗୁଡ଼ାକୁ କେମିତି ସମୟ ଭାଗ କରାଯାଏ?
1: ଅଷ୍ଟମ ପହରୀଟା ହେଉଛି ଗୋଟେ

0: ରାତି ଗୋଟେ ଦିନ ଚବିଶ ଘଣ୍ଟା, ଷୋହଳ ପଟା ହେଉଛି ଦୁଇ ରାତି ତିନି ଦିନ, ଚବିଶ ପଟା ହେଉଛି ତିନି ରାତି ଚାରି ଦିନ, ଆଉ ପଞ୍ଚରାତ୍ର ହେଉଛି ପାଞ୍ଚ ରାତି ଛଅ ଦିନ, ନବରାତ୍ରଟା ହେଉଛି ନଅ ରାତି ଦଶ ଦିନ।
1: ଆପଣ ଯେତେବେଳେ କୀର୍ତ୍ତନ କରିବା ପାଇଁ ଯାଉଥାନ୍ତି, ଗୋଟେ ଜାଗାରେ ସାରିକିରି ଆଉ ଗୋଟେ ଜାଗା ଗଲେ, ପୁଣି ଆଉ ଗୋଟେ ଜାଗା ଯାଆନ୍ତି, ତ ଘରେ ତ ବ୍ୟସ୍ତ ହେଉଥିବେ?
0: ହଁ, ଘରେ ବ୍ୟସ୍ତ ହେଉଥାନ୍ତି, ହେଲେ ଆମର ଘର କଥା ମନେ ନଥାଏ। ସେତେବେଳେ ଆମେ

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ। ଉପସ୍ଥାପନାରେ ଥିଲେ ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଶୁଭେନ୍ଦୁ କୁମାର ବେହେରା ଏବଂ ସତ୍ୟାନନ୍ଦ ସେଜପଡ଼ା। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ନାଗଭୂଷଣ ମାଝି। ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟି ନେଇଛୁ ଅଭିଳାଷ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ହେମଲତା।

ପରବର୍ତ୍ତୀ ଶିଳ୍ପୀ ଦ୍ୱୈତକଣ୍ଠରେ ସୁରେଶ ୱାଡକର ଏବଂ ତୃପ୍ତି ଦାସ ଚଳଚ୍ଚିତ୍ର ଚକାଚକା ଭଉଁରୀ।

କାର୍ଯ୍ୟକ୍ରମ ଶେଷରେ ଗୀତରେ ନେଇଛୁ ସୋନା ପଞ୍ଜୁରୀ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ସନୁ ନିଗମ ଏବଂ କବିତା କ୍ରିଷ୍ଣାମୂର୍ତ୍ତି।

ଶୁଣୁଥିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆଜିର ଚଳଚ୍ଚିତ୍ରଗୁଡ଼ିକ ଥିଲା ଅଭିଳାଷ, ଚକା ଚକା ଭଉଁରୀ, ଫ୍ୟାମିଲି ନମ୍ବର ୱାନ୍, ଧନରେ ରଖିବୁ ଶପଥ ମୋର ଏବଂ ସୁନା ପଞ୍ଜୁରୀ। ଆକାଶବାଣୀ ବାରିପଦା, ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ ଶିଳ୍ପୀ ଅରବିନ୍ଦ, ଗୀତ ରଚନା ଓମକାର।

ଶେଷ ହେଲା କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ଅରବିନ୍ଦ ଏବଂ ନିବେଦିତା। ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗୀତ ଅତୀତ। ଆଜି ଏଥିରେ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଗୀତରେ ନେଇଛୁ ହଁ ମୈନେ ଭି ପ୍ୟାର କିୟା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ କୁମାର ସାନୁ ଏବଂ ସାରିକା କାପୁର।

ଶେଷ ହେଲା କାର୍ଯ୍ୟକ୍ରମ ଗୀତ ଅତୀତ। ଚଳଚ୍ଚିତ୍ରଟି ଥିଲା ହଁ ମେନେ ଭି ପ୍ୟାର କିୟା। ଦୈତକଣ୍ଠରେ ଗାଇଥିଲେ ଶିଳ୍ପୀ କୁମାର ସାନୁ ଏବଂ ସାରିକା କପୁର। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:00। ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମରେ ପାଲା, ଶୀର୍ଷକ କାଚ ଦେବଜାନୀ। ପରିବେଷଣ କରିଛନ୍ତି ଶିଳ୍ପୀ ବସନ୍ତ କୁମାର ରଥ ଏବଂ ତାଙ୍କର ସାଥୀ କଳାକାରମାନେ।

ଦେବଗୁରୁ ବୃହସ୍ପତିଙ୍କର ପୁତ୍ର କଚ ପିତାଙ୍କର ଆଦେଶରେ ଦାନବ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ ବିଦ୍ୟା ଶିକ୍ଷା କରିବା ପାଇଁ ମର୍ତ୍ତ୍ୟପୁରରେ ପହଞ୍ଚିଲା। ମର୍ତ୍ତ୍ୟପୁରରେ ସେ ଆଜି ଗୋଟିଏ ମନୋହର ଆଶ୍ରମ ଦେଖୁଛି।

ପଚ ଲକ୍ଷ କଲା ହରିଣଗଣ ବିଶ୍ରଦ ଭାବରେ ଚରୁଛନ୍ତି, ବୃକ୍ଷ ସମୂହ ଫଳ ପୁଷ୍ପ ଭରା, ଆଶ୍ରମସ୍ଥ ଗାଭୀ ଗୁଡିକ କପିଳ ବର୍ଣ୍ଣ, ଆଉ ମଧ୍ୟ ଅନେକ ସ୍ଥାନରେ ଯଜ୍ଞ ଧୂମ ଶିଖା ଉଠୁଛି। ତନ୍ମଧ୍ୟରେ ଜଣେ ତପସ୍ୱୀଙ୍କୁ ଦେଖି କଚ ତାଙ୍କର ପଦ ତଳେ ପ୍ରଣିପାତ କଲା, ପଦ ଧୂଳି ନେଇ ମସ୍ତକରେ ଲଗେଇଲା। ଏହି ସମୟରେ ତପସ୍ୱୀ ପଚାରିଲେ, କିଏ

ପିତାଙ୍କ ଠାରୁ ସନ୍ଧାନ ନେଇ ମୁଁ ଆପଣଙ୍କ ନିକଟକୁ ବିଦ୍ୟା ଶିକ୍ଷା କରିବା ପାଇଁ ଆସିଅଛି। ଶୁକ୍ରାଚାର୍ଯ୍ୟଙ୍କ ମନରେ ଆନନ୍ଦ ଆସିଗଲା। ଶୁକ୍ରାଚାର୍ଯ୍ୟ କହିଲେ, କଚ କେଡ଼େ ଭାଗ୍ୟ।

ଅଧ୍ୟାଧୟନ ଲୋକ ଅପବାଦକୁ ଭୟ ନାରାୟଣଙ୍କ ପ୍ରତି ଭକ୍ତି କାମ କ୍ରୋଧ ଲୋଭ ମୋହ ମଦ ମାଶ୍ଚର୍ଯ୍ୟ ଷଣ୍ ରିପୁକୁ ଦମନ କରିବୁ। ଆଉ ଗୋଟିଏ କଥା କଚ, ଆଶ୍ରମରେ ପ୍ରତ୍ୟେକ ଦିନ ପୁଷ୍ପ ଚୟନ କରି ରଖିବୁ, ଆଶ୍ରମର ଗାଭୀ ଗୁଡିକ ଚରିବା ପାଇଁ ଜଙ୍ଗଲକୁ। ଏତିକି କଚକୁ ବୁଝେଇ ଶୁକ୍ରାଚାର୍ଯ୍ୟ ଋଷି ନିଜର କନ୍ୟାକୁ ଡାକିଲେ। ଏହି ସମୟରେ ପିତାଙ୍କର ଡାକରେ ଦେବଯାନୀ ପହଞ୍ଚିଗଲା। ସମ୍ମୁଖରେ ଦେଖିଲା ସୁନ୍ଦର ଯୁବକ ଜଣେ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଲେ।

ଆଶ୍ରମରେ ପାଠ ପଢିବୁ, କେତେ ଗୁଡିଏ ନୀତି ଶିକ୍ଷା ମାନିବାକୁ ହବ। ହନୁମାନ ଜୀ ମହାନାଟକରେ ଗୋଟିଏ ଶ୍ଳୋକ ଲେଖିଲେ, ପାଞ୍ଚାଶ ଜନ ସଙ୍ଗମେ ପରଗୁଣେ ପ୍ରୀତି।

0: ନିକଟରେ ପାଠ ପଢୁଛି।
1: ଦିନକର
0: ଦାନବ ରାଜା ବୃଷପର୍ବା ପହଞ୍ଚିଗଲେ, ଅଦ୍ଭୁତ ଯୁବକକୁ ଦେଖି ବାଳକ ମାନଙ୍କୁ ପଚାରିଲେ, ଜାଣିପାରିଲେ ସେ ମର୍ତ୍ତ୍ୟପୁରର ସନ୍ତାନ ନୁହେଁ, ସ୍ୱର୍ଗପୁର ଦେବଗୁରୁ ବୃହସ୍ପତିଙ୍କର ପୁତ୍ର। ହଠାତ୍ ଚମକି ପଡ଼ିଲେ, ଶୁଣି ଚମକ।

ଗାଭୀଗୁଡ଼ିକ ନେଇ ଦୂର ଜଙ୍ଗଲକୁ ଜଙ୍ଗଲକୁ ଚାଲିଗଲା। ଏହି ସମୟରେ ରାକ୍ଷସ ଶିଶୁମାନେ ମାୟା କଲେ କଚକୁ ମାରିବା ପାଇଁ। ଗୋଟିଏ ରାକ୍ଷସ ଶିଶୁ ମାୟାରେ ହେଲା ବାବାଜୀ, ଗୋଟିଏ ରାକ୍ଷସ ଶିଶୁ ମାୟାରେ ହେଲା ମନ୍ଦାର ବୃକ୍ଷ, ଅନ୍ୟ ଗୋଟିଏ ରାକ୍ଷସ ଶିଶୁ ଦୁର୍ଗା ରୂପକୁ ଧାରଣ କଲା। କଚ ଜଙ୍ଗଲରେ ବୁଲୁଛି, ଏହି ସମୟରେ ଦେଖିବାକୁ ପାଇଲା

ମୋର ଦିବ୍ୟ ଜ୍ଞାନ ବଳରେ ଜାଣିପାରୁଛି ତୋର ନାଁ ହଉଛି କଚ୍ଚ, ଦେବଗୁରୁ ବୃହସ୍ପତିଙ୍କର ପୁଅ ତୁ। ତୋର ବିଦ୍ୟା ଦରକାର, ମୋର ନିର୍ଦ୍ଦେଶ କ୍ରମେ ତୁ ଯଦି କାର୍ଯ୍ୟ କରିବୁ ତାହେଲେ।

ଦେବଯାନୀ ଅପେକ୍ଷା କରିଛି, କେତେବେଳେ ମୋ କଚ ଭାଇ ଆସିବ। କ୍ରମେ କ୍ରମେ ସନ୍ଧ୍ୟା ସମୟ ଘନେଇ ଆସିବ। ରାଧାନାଥ ରାୟ ବାହାଦୁର ଲେଖିଲେ, ତିମିର

ଆଶ୍ରମରେ ଦେବଯାନୀ କାନ୍ଦୁଛି। ଠିକ ଏହି ସମୟରେ ଶୁକ୍ରାଚାର୍ଯ୍ୟ ଋଷି ପହଞ୍ଚିଗଲେ। ଦେବଯାନୀର ଅନ୍ତର କଥାକୁ ଜାଣିପାରି ନିଜେ କଚକୁ ଅନୁସନ୍ଧାନ କରିବାକୁ ଗଲେ। ଅନ୍ଧକାର ରାତି, ନିବିଡ ଜଙ୍ଗଲ ପଥ, ଆଶ୍ରମର ଦୁଇଟି ଶ୍ୱାନ ଯାଇଛି। ହଠାତ୍ ଜମ୍ମୁକ ପାହାଡର ପାଦ ଦେଶରେ ଗୋଟାଏ ଶ୍ୱାନ ଉପରକୁ ଝାମ୍ପ ମାରିଲେ। ଶୁକ୍ରାଚାର୍ଯ୍ୟ ଋଷି ଦେଖୁଛନ୍ତି ଶୃଗାଳ ଗର୍ଭ।

ଶବକୁ ଅଗ୍ନିରେ ପକେଇ ତାର ଭସ୍ମକୁ ମଧ୍ୟ ସହିତ ମିଶ୍ରଣ କରି ଶୁକ୍ରାଚାର୍ଯ୍ୟ ଋଷି ଗୁରୁଦେବଙ୍କୁ ଭେଟିଦେବା ଉଦ୍ଦେଶ୍ୟରେ ଗଣେଶ ପୂଜା ଉପଲକ୍ଷେ ସେଇ ମଦ୍ୟକୁ ଦେଲେ। ଶୁକ୍ରାଚାର୍ଯ୍ୟ ଋଷି ମଧ୍ୟ ପାନ କରି ବସିଛନ୍ତି। ଏଣେ ଆଶ୍ରମର ଶିଶୁମାନେ ଅପେକ୍ଷା କରିଛନ୍ତି, କେତେବେଳେ କଚ ଭାଇ ଆସିବ, ଗଣେଶ ପୂଜା ଆରମ୍ଭ ହବ।

0: ଠିକି ଯେତେବେଳେ ଶୁକ୍ରାଚାର୍ଯ୍ୟରୁ ସେ ଶୁଣିବାକୁ ପାଇଲେ ତାଙ୍କର ସର୍ବାଙ୍ଗ ଶରୀର ଥରିବାକୁ ଲାଗିଲା।
1: ନୟନରୁ ଅଗ୍ନିକଣା ବିସ୍ଫୁରିତ ହେଲା। ଉଦର ଭିତରେ ରହିଛି କଚ ଡାକିଲା, ହେ ନାରାୟଣ ମୋତେ ଆପଣ ସଙ୍କଟରୁ ରକ୍ଷା କରନ୍ତୁ।

କରୁଚ ଭାଇ, ମୁଁ ତୁମ ସଙ୍ଗତରେ ଯିବି, ସେ ମନ୍ତ୍ର ତୁମର ନିଷ୍ଫଳ ହେବ ଯେ। कच्चो भाषे देव जानी।

ପଚ ଭାସିଲା ଉତ୍ତର ମନ୍ତ୍ର ନିଷ୍ଫଳ ହେଉ ନୁହେଁ ମୁଁ କାତର ଯାହାକୁ ମୁଁ ଏ ମନ୍ତ୍ର ଶିକ୍ଷା ଦେବି ସେ ତାକୁ କାର୍ଯ୍ୟ କରିବ ଦେବଦାନୀ ମୁଁ ତତେ ଅଭିଶାପ ଦେଉଛି ଏତେ କଷ୍ଟରେ ମନ୍ତ୍ର ନେଇ ଯାଉଥିଲି ଆଜି ମୁଁ ଏଇ ଅଭିଶାପ ଦେଉଛି ତୁ ଗୋଟିଏ କ୍ଷତ୍ରିୟକୁ ବିବାହ ହେବୁ ଏତେ କହି କଚ ସ୍ୱର୍ଗ ପୁରକୁ ଗମିଲା ଦେବତାଏ ରହି ଏବେ ପୁଷ୍ପ ବୃଷ୍ଟି ହେଲା ଦିନ ଜନ ସଂରକ୍ଷଣ ମହାବାହୁ ଆଜି ଆନନ୍ଦ।

ଶୁଣୁଥିଲେ ଏକକ ଚଳଚ୍ଚିତ୍ର କ୍ରମରେ ପାଲା ଶୀର୍ଷକ କଚ୍ଛ ଦେବଯାନୀ ପରିବେଷଣ କରିଥିଲେ ଶିଳ୍ପୀ ବସନ୍ତ କୁମାର ରଥ ଏବଂ ତାଙ୍କର ସାଥୀ କଳାକାରମାନେ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30 ଏଥର ପ୍ରଚାର କରୁଛୁ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୀତଗୁଡ଼ିକ ନେଇଛୁ ହମକୋ ଦିୱାନା କର ଗଏ ଚଳଚ୍ଚିତ୍ରରୁ।

ଶୁଣୁଥିଲେ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୀତଗୁଡ଼ିକ ନେଇଥିଲୁ ହମକୋ ଦିୱାନା କରଗେ ଚଳଚ୍ଚିତ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।